ଆକାଶବାଣୀ ବାରିପଦା, ଆଜି ମଙ୍ଗଳବାର 1948 ଶତାବ୍ଦୀର ଭାଦ୍ରପଦ 17 ଦିନ, ତଦନୁସାରେ ଇଂରାଜୀ 2026 ମସିହା ସେପ୍ଟେମ୍ବର ମାସର 8 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ସ୍ୱାଗତ କରୁଛୁ ଆମର ଆଜିର ପ୍ରଥମ ତଥା ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ଶ୍ରୋତାବନ୍ଧୁ, ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ 5:59।

ଦୟା ଧର୍ମର ମୂଳ ବସ୍ତୁ। ଦୟା କରିବାରେ ଧର୍ମ ପାଳିତ ହୁଏ। ଲୋଭ କରିବା ଦ୍ୱାରା ପାପ ଅର୍ଜନ କରାଯାଏ। କ୍ରୋଧ ପ୍ରକାଶ କରିବାର ଅର୍ଥ ମରଣକୁ ପାଖକୁ ଡାକିବା। ହୃଦୟରେ କ୍ଷମାଭାବ ଧାରଣ କରିପାରିଲେ ପରମାତ୍ମାଙ୍କର କରୁଣାଲାଭ ହୋଇଥାଏ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ 6:06। ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତଟି ରାଜା ଉଦେନ୍ଦ୍ର ଶେଖର ମହାନ୍ତିଙ୍କ ରଚନାରେ ଗାଇଛନ୍ତି କଣ୍ଠଶିଳ୍ପୀ ଅନନ୍ତ ଚରଣ ମିଶ୍ର।

ସଂସାରରେ ଜନ୍ମଗ୍ରହଣ କରିଥିବା ପ୍ରତ୍ୟେକ ମନୁଷ୍ୟ ପ୍ରତି ମୁହୂର୍ତ୍ତରେ କର୍ମ କରୁଥାଏ। କେହି କେତେବେଳେ ହେଲେ କ୍ଷଣକ ପାଇଁ ମଧ୍ୟ କର୍ମ ନ କରି ରହିପାରନ୍ତି ନାହିଁ। ପ୍ରକୃତିର ପ୍ରେରଣାରେ ମନୁଷ୍ୟ କର୍ମ କରିବାକୁ ବାଧ୍ୟ। କେହି ଶରୀରକୁ ଜଡ଼ପିଣ୍ଡ ପରି ପକାଇ ରଖିଲେ ବି ମାନସିକ କର୍ମ ବନ୍ଦ କରିପାରେ ନାହିଁ। ଶାସ୍ତ୍ରରେ କୁହାଯାଇଛି, ତତ୍କର୍ମ ହରିତୋଷମ୍ ଯତ୍ ସା ବିଦ୍ୟା ତନ୍ମତିର୍ ଜୟା, ଅର୍ଥାତ୍ ସେହି ହେଉଛି ପ୍ରକୃଷ୍ଟ କର୍ମ ଯଦ୍ୱାରା ଭଗବାନ ସନ୍ତୁଷ୍ଟ ହୁଅନ୍ତି। ସେହି ହେଉଛି ପ୍ରକୃତ ବିଦ୍ୟା, ଯାହାକୁ ପଢ଼ିଲେ ଭଗବାନଙ୍କଠାରେ ମନ ଆସକ୍ତ ହୁଏ। ଭଗବାନଙ୍କୁ କର୍ମ ମାଧ୍ୟମରେ ସନ୍ତୁଷ୍ଟ କରି ତାଙ୍କର ପ୍ରିୟଭାଜନ ହେବା ପ୍ରତ୍ୟେକ ମନୁଷ୍ୟର ପରମ କର୍ତ୍ତବ୍ୟ। ଭଗବାନ ପରିତୁଷ୍ଟ ହେଲେ କ'ଣ ବା ଅଲଭ୍ୟ ହୁଏ। ଭାଗବତରେ କୁହାଯାଇଛି, ସେହରି ତୋଷ ଯାକୁ ଚିତ୍ତେ କିବା ଅଲଭ୍ୟ ଏ ଜଗତେ। ତେବେ ଭଗବାନ କେଉଁ କର୍ମରେ ସନ୍ତୁଷ୍ଟ ହୁଅନ୍ତି ତାହା ସଠିକ୍ ଭାବେ ନିରୂପଣ କରିବା ଉଚିତ। କୁହାଯାଏ, ପବିତ୍ର ଆଚରଣ ଦ୍ୱାରା ଭଗବାନ ସନ୍ତୁଷ୍ଟ ହୁଅନ୍ତି। କେହି କେହି କହନ୍ତି, ବିଦ୍ୱାନମାନଙ୍କୁ ଭଗବାନ ପ୍ରାପ୍ତ ହୁଅନ୍ତି। ଭଗବାନଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ବିଦ୍ୟା ଅଧ୍ୟୟନ ଅନିବାର୍ଯ୍ୟ। ବେଦ, ବେଦାନ୍ତ, ଗୀତା, ଭାଗବତ, ରାମାୟଣ ଆଦି ଶାସ୍ତ୍ରାନୁଶୀଳନ ଦ୍ୱାରା ଭଗବାନ ପ୍ରୀତ ହୁଅନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। କିନ୍ତୁ ବିଦ୍ୟାବିହୀନ ପଶୁ ଗଜରାଜ କୁମ୍ଭୀରର କବଳରେ ପଡ଼ି ଅନନ୍ୟ ଉପାୟ ହୋଇ ଭଗବାନଙ୍କୁ ଲକ୍ଷେ ଯୋଜନ ଦୂରରେ ଥାଇ ଡାକଦେବା ମାତ୍ରେ ଆଉ କାଳ ବିଳମ୍ବ ନ କରି ପ୍ରଭୁ ଗରୁଡ଼ ପୃଷ୍ଠରେ ବସି ସରୋବର ନିକଟରେ ଉପସ୍ଥିତ ହୋଇ ଚକ୍ର ଦ୍ୱାରା କୁମ୍ଭୀରକୁ ବିନାଶ କରି ଗଜରାଜକୁ ଉଦ୍ଧାର କରିଥିଲେ। ପୁଣି କେହି କେହି କହିଥାନ୍ତି, ଉତ୍ତମ ଜାତିରେ ଜନ୍ମିତ ବ୍ୟକ୍ତି ପ୍ରତି ଭଗବାନଙ୍କର ପ୍ରୀତିଭାବ ଥାଏ। କିନ୍ତୁ ଦାସୀ ଗର୍ଭଜାତ ବିଦୁରଙ୍କ କେଉଁ ଉତ୍ତମ ଜାତି ଥିଲା? କିନ୍ତୁ ସେ ଥିଲେ ଭଗବାନ ଶ୍ରୀକୃଷ୍ଣଙ୍କର ପରମ ଭକ୍ତ। ପ୍ରଭୁ ତାଙ୍କ ଉପରେ ଏତେ ପ୍ରସନ୍ନ ଥିଲେ ଯେ ଦୁର୍ଯ୍ୟୋଧନ ପ୍ରଦତ୍ତ ସୁସ୍ୱାଦୁ ଭୋଜନକୁ ତୁଚ୍ଛ କରି ବିଦୁରଙ୍କ ଘରର ଶାଗ ଭଜା ଖାଇ ତୃପ୍ତ ହୋଇଥିଲେ। ପୁଣି କୁହାଯାଏ, ଭଗବାନ ବଳବିକ୍ରମଶାଳୀ ବ୍ୟକ୍ତିମାନଙ୍କୁ ଭଲ ପାଆନ୍ତି, କିନ୍ତୁ ତାହା ମଧ୍ୟ ସମ୍ପୂର୍ଣ୍ଣ ଠିକ୍ ନୁହେଁ। କାରଣ ଉଗ୍ରସେନଙ୍କର କି ବଳବିକ୍ରମ ଥିଲା? କିନ୍ତୁ ଭଗବାନ ଶ୍ରୀକୃଷ୍ଣ

କୃଷ୍ଣଙ୍କର ସେ ଥିଲେ କୃପା ପାତ୍ର। ତାଙ୍କର ଭକ୍ତିଭାବରେ ଭଗବାନ ତାଙ୍କ ପ୍ରତି ସଦୟ ଥିଲେ। କୁହାଯାଏ ସୁନ୍ଦର ଶରୀରଧାରୀ ମନୁଷ୍ୟମାନଙ୍କ ପ୍ରତି ଭଗବାନ ସହଜରେ ଆକୃଷ୍ଟ ହୋଇଥାନ୍ତି, କିନ୍ତୁ ତାହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। କୁବୁଜାର ବା କି ଶାରୀରିକ ସୌନ୍ଦର୍ଯ୍ୟ ଥିଲା, ସେ ଥିଲା କୁରୁପା ଦାସୀ। ଶ୍ରୀକୃଷ୍ଣ ରଙ୍ଗସଭାକୁ ଯିବାବେଳେ ମଥୁରା ଦାଣ୍ଡରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଭକ୍ତିଭାବରେ ଚନ୍ଦନ ଲାଗି କରିଦେବାରୁ ପ୍ରଭୁ ତା ଉପରେ ଅତ୍ୟନ୍ତ ପ୍ରୀତ ହୋଇ ତାକୁ ପରମ ରୂପବତୀ କରିଦେଇଥିଲେ। କଂସବଧ ପରେ ଶ୍ରୀକୃଷ୍ଣ ତା ଗୃହକୁ ଯାଇଥିଲେ। ସେ ଶ୍ରୀକୃଷ୍ଣଙ୍କର ସାନ୍ନିଧ୍ୟ ଲାଭ କରି ସଦଗତି ପ୍ରାପ୍ତ ହୋଇଥିଲା। ପୁଣି କୁହାଯାଏ ଭଗବାନ ଧନଶାଳୀ ଲୋକଙ୍କ ପ୍ରତି ଅନୁରକ୍ତି ପ୍ରକାଶ କରିଥାନ୍ତି, କିନ୍ତୁ ପ୍ରକୃତରେ ଭଗବାନଙ୍କର କ'ଣ ସେଥିରେ ରୁଚି ଥାଏ? ସୁଦାମା ଥିଲେ ଭଗବାନ ଶ୍ରୀକୃଷ୍ଣଙ୍କର ବାଲ୍ୟ ସଖା, ଜନୈକ ଧନହୀନ ବ୍ରାହ୍ମଣ। ପିଲାଦିନେ ଶ୍ରୀକୃଷ୍ଣଙ୍କ ସହିତ ସାନ୍ଦିପନୀ ମୁନିଙ୍କ ଆଶ୍ରମରେ ବିଦ୍ୟାଶିକ୍ଷା କରିଥିଲେ। ସେ ଥିଲେ ପ୍ରଭୁଙ୍କର ଜଣେ ପ୍ରଧାନ ଭକ୍ତ। ସେ ସର୍ବଦା ଶ୍ରୀକୃଷ୍ଣଙ୍କଠାରେ ଚିତ୍ତବୃତ୍ତି ଅର୍ପଣ କରିଥିଲେ। ତାଙ୍କରି ଭକ୍ତିରେ ସନ୍ତୁଷ୍ଟ ହୋଇ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ବିପୁଳ ଐଶ୍ୱର୍ଯ୍ୟ ପ୍ରଦାନ କରିଥିଲେ। ଏହିସବୁ ଦୃଷ୍ଟାନ୍ତରୁ ଜଣାଯାଏ ଭଗବାନ ଭକ୍ତର ଭକ୍ତିଭାବରେ ସନ୍ତୁଷ୍ଟ ହୋଇଥାନ୍ତି, କିନ୍ତୁ କୌଣସି ଗୁଣ ଦ୍ୱାରା ନୁହେଁ। ସେଥିପାଇଁ କୁହାଯାଇଛି ଭକ୍ତି ପ୍ରିୟ ମାଧବ। ଭଗବାନ ସଦା ମୁକ୍ତ ହେଲେ ମଧ୍ୟ ଭକ୍ତର ଭକ୍ତିରଜ୍ଜୁରେ ବାନ୍ଧି ହୋଇଯାଆନ୍ତି। ଭାଗବତରେ ଉଲ୍ଲେଖ ରହିଛି, ମୁଁ ଯେ ଜଗତ ଅଛି ଛନ୍ଦି ଭକତ ପାରେ ମୋତେ ବାନ୍ଧି। ସର୍ବଦା ଭଗବାନ ଭକ୍ତର ଅଧୀନତା ସ୍ୱୀକାର କରିଛନ୍ତି। ସୂର୍ଯ୍ୟଙ୍କୁ ସୂର୍ଯ୍ୟ କିରଣ ଦ୍ୱାରା ଯେପରି ଦର୍ଶନ କରାଯାଏ ଅନ୍ୟ ଆଲୋକ ମାଧ୍ୟମରେ ନୁହେଁ, ସେହିପରି କେବଳ ଭକ୍ତି ଦ୍ୱାରା ହିଁ ଭଗବାନଙ୍କୁ ସମ୍ୟକ ଉପଲବ୍ଧି କରାଯାଇଥାଏ। ଭଗବାନଙ୍କୁ ପ୍ରସନ୍ନ କରିବାର ଏକମାତ୍ର ସାଧନ ଭକ୍ତି।

ଶୁଣୁଥିଲି ଅନୁଚିନ୍ତା, ନିବେଦନ କରିଥିଲେ ନରେଶ ଚନ୍ଦ୍ର ଦାସ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 151ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 151ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ମହାପ୍ରସାଦଙ୍କର ଦୁଃଖିଶ୍ୟାମ ତ୍ରିପାଠୀ, ମହାପାତ୍ର ମିନତି ଭଞ୍ଜ ଏବଂ ଶୈଳଭମ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ଦାଶରଥୀ ଦାସ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲକର, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ପନିପରିବା ତଳିଘରର ଯତ୍ନ ଠିକ୍ ଭାବରେ ନିଅନ୍ତୁ। ସାର ପ୍ରୟୋଗ ପୂର୍ବରୁ ତଳିପଟିକୁ ସ୍ୱଚ୍ଛ କରି ଢାଙ୍କି ଚତୁର୍ପାର୍ଶ୍ୱ ନିବୁଜ କରି ଦୁଇ ଦିନ ଛାଡ଼ି ଦିଅନ୍ତୁ। ଏପରି କରିବା ଦ୍ୱାରା ସୂର୍ଯ୍ୟାଲୋକରେ ଏହା ବିଶୋଧିତ ହୋଇଥାଏ। ତଳି ପଟାଳିକୁ କାର୍ବେଣ୍ଡାଜିମ୍ 2 ଗ୍ରାମକୁ 1 ଲିଟର ଦ୍ରବଣରେ ବିଶୋଧନ କରନ୍ତୁ, କିମ୍ବା 3-5% ଫର୍ମାଲିନ୍ ଦ୍ରବଣ ସିଞ୍ଚନ କରି ସ୍ୱଚ୍ଛ ଝରିରେ ଘୋଡ଼ାଇବାର 4-5 ଦିନ ପରେ ବିହନ ବୁଣନ୍ତୁ। ଏହା ପରିବର୍ତ୍ତେ ତଳି ପଟାଳି ଉପରେ ଶୁଖିଲା ଘାସ ରଖି ପୋଡ଼ିଦେଲେ ମଧ୍ୟ ମାଟି ବିଶୋଧିତ ହୋଇଥାଏ। ତଳିଘେରାରୁ ପାଣି ନିଗିଡ଼ିଯିବା ପାଇଁ ପଟାଳି ମଝିରେ ନାଳିର ବ୍ୟବସ୍ଥା କରନ୍ତୁ। ତଳିଘେରା ପ୍ରସ୍ତୁତ ହୋଇଗଲା ପରେ ମାଟିର 2 ଇଞ୍ଚ ବ୍ୟବଧାନରେ ଗାର ଟାଣି ମଞ୍ଜିକୁ ଗୋଟି ଗୋଟି କରି ଧାଡ଼ିରେ ବୁଣନ୍ତୁ। ତା ଉପରେ ଶୁଖିଲା ଗୁଣ୍ଡମାଟି ଘୋଡ଼ାଇ ଦିଅନ୍ତୁ ଓ ନଡ଼ା କିମ୍ବା ଶୁଖିଲା ପାଳ ଘୋଡ଼ାଇ ଦେଲେ ମଞ୍ଜିଗୁଡ଼ିକ ଶୀଘ୍ର ଗଜା ହୋଇଯିବ। ମଞ୍ଜିଗୁଡ଼ିକ ଲଗାଇବା ପୂର୍ବରୁ 1 କିଲୋଗ୍ରାମ ପ୍ରତି 2 ଗ୍ରାମ ବାବିଷ୍ଟିନ୍ ବା 3 ଗ୍ରାମ ଥିରାମ ମିଶାଇ ବିଶୋଧନ କରି ଲଗାନ୍ତୁ। ସଦାସର୍ବଦା ତଳିଘେରାରେ ଝରାରେ ପାଣି ଦିଅନ୍ତୁ। ଟାଣ ଖରା ଓ ବର୍ଷା ଦାଉରୁ ଛୋଟ ଚାରାକୁ ରକ୍ଷା କରିବା ପାଇଁ ପଟାଳିକୁ ଜରି ଘରେ ମଧ୍ୟରେ ରଖନ୍ତୁ। ବାଇଗଣ, ବିଲାତି ବାଇଗଣ, ଲଙ୍କା ଇତ୍ୟାଦି ଫସଲର ଚାରା ଉତାରି ଲଗାଯାଉଥିବା ବେଳେ କଖାରୁ ଜାତୀୟ ଫସଲଗୁଡ଼ିକ ସିଧାସଳଖ ମୁଖ୍ୟ ଜମିରେ ଲଗାନ୍ତୁ। ପନିପରିବା ଚାଷ ସମୟରେ ତଳିଘେରା ପ୍ରସ୍ତୁତି କରିବା ପାଇଁ ପ୍ରଥମେ ମାଟିକୁ ଗୁଣ୍ଡ ଚାଷ କରି ସେଥିରୁ ଘାସ ଲଟା ଆଦି ବାଛି ଦିଅନ୍ତୁ। 1 ମିଟର ଓସାର, 3 ମିଟର ଲମ୍ବ, 12-15 ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ତଳିଘେରା ପ୍ରସ୍ତୁତ କରନ୍ତୁ। ପ୍ରତି ତଳିଘେରାରେ 5 ଯୋଡ଼ି ସଢ଼ା ଗୋବର ଖତ ବା କମ୍ପୋଷ୍ଟକୁ ଗୁଣ୍ଡ କରି ମିଶାଇ ଦିଅନ୍ତୁ। ଏଥିସହିତ 150 ଗ୍ରାମ ସୁପର ଫସ୍ଫେଟ୍ ମଧ୍ୟ ପ୍ରୟୋଗ କରିପାରିବେ। ଆଖୁ କିଆରୀରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ଅଗବିନ୍ଧା ପୋକର ଦମନ ପାଇଁ ଟ୍ରାଇକୋଗ୍ରାମା ଜାପୋନିକମ୍ ନାମକ ପରାଶ୍ରୟୀ କୀଟ ହେକ୍ଟର ପ୍ରତି 50,000 ହିସାବରେ 10 ଦିନ ବ୍ୟବଧାନରେ 3-4 ଥର ଛାଡ଼ନ୍ତୁ। ଏହା ବ୍ୟତୀତ ଆଲୋକଜନ୍ତା ବସାଇ ପୂର୍ଣ୍ଣାଙ୍ଗ କୀଟଗୁଡ଼ିକୁ ଧରି ମାରିଦିଅନ୍ତୁ। ପ୍ରତି ଲିଟର ପାଣିରେ 2 ମିଲିଲିଟର ହିସାବରେ କ୍ୱିନାଲୋଫସ୍ କିମ୍ବା 2 ଗ୍ରାମ କାର୍ଟ୍ରାଫ୍ ହାଇଡ୍ରୋକ୍ଲୋରାଇଡ୍ 85 SP ସିଞ୍ଚନ କରନ୍ତୁ। ପତ୍ର କନ୍ଦାରେ ଦାନାଦାର ଔଷଧ ପକାଇ ଏହି ପୋକକୁ ନିୟନ୍ତ୍ରଣ କରନ୍ତୁ। ଜାହାଜ ପୋକ ଦେଖାଗଲେ ସନ୍ଧ୍ୟାରେ ଜମିରେ ଧୂଆଁ ଦେବାର ବ୍ୟବସ୍ଥା କରନ୍ତୁ। ଦହିଆ ପୋକର ଦମନ ପାଇଁ ପ୍ରତି ଲିଟର ପାଣିରେ 0.25 ଗ୍ରାମ ହିସାବରେ ଥାୟୋମେଥୋକ୍ସାମ୍ 25% WP କିମ୍ବା 2 ମିଲିଲିଟର ପ୍ରୋଫିନୋଫସ୍ 50% EC ମିଶାଇ ସିଞ୍ଚନ କରନ୍ତୁ। ଆଖୁରେ ନାଲିଚଢ଼ା ରୋଗର ଦମନ ପାଇଁ ପ୍ରତି ଲିଟର ପାଣିରେ 2 ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା 1.5 ଗ୍ରାମ ଥାୟୋଫେନେଟ୍ ମିଥାଇଲ୍ ମିଶାଇ ମାଟି ଭିଜା କରନ୍ତୁ। ଆକ୍ରାନ୍ତ ହୋଇଥିବା ବୁଦାକୁ ଓପାଡ଼ି ଦେଇ ନଷ୍ଟ କରିଦିଅନ୍ତୁ। କପାରେ ପତ୍ରଡିଆଁ ପୋକ ଅର୍ଭକ

0: ଦେଖାଗଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ଡାଇମେଥୋଏଟ୍ କିମ୍ବା 3 ଲିଟର ପାଣିରେ 1 ମିଲିଲିଟର ଇମିଡାକ୍ଲୋପ୍ରିଡ୍ କିମ୍ବା 1 ଗ୍ରାମ ଥାୟୋମେଥୋକ୍ସାମ୍ ମିଶାଇ ସକାଳ ବେଳା ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ଏହାଛଡ଼ା ଅଠାଳିଆ ଯନ୍ତାର ବ୍ୟବହାର କରନ୍ତୁ। କପା ଚାଷ କରିଥିଲେ କୁଡ଼ାଖୋସା କରି ହୁଡ଼ା ଟେକି ଦିଅନ୍ତୁ। ଫସଲ 90 ଦିନ ପରେ କିମ୍ବା 3 ଫୁଟ ଉଚ୍ଚ ହୋଇଥିଲେ ଅଗ ଛିଣ୍ଡାଇ ଦିଅନ୍ତୁ। ଗଛ 45 ଦିନର ହୋଇଯାଇଥିଲେ 4.5 ଲିଟର ପାଣିରେ 1 ମିଲିଲିଟର ହିସାବରେ ପ୍ଲାନୋଫିକ୍ସ ସିଞ୍ଚନ କରନ୍ତୁ। 15 ଦିନ ପରେ ପୁନର୍ବାର ପ୍ରତି 4.5 ଲିଟର ପାଣିରେ 1 ମିଲିଲିଟର ପ୍ଲାନୋଫିକ୍ସ ମିଶାଇ ସିଞ୍ଚନ କରନ୍ତୁ।
1: ଶୁଣିଲେ କୃଷି ସୂଚନା, ଏଥିରୁ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାମାନଙ୍କର କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସକାଳ 7:25ରେ ପ୍ରଚାର କରିବୁ ସାନ୍ତାଳି ଏକଲା କାର୍ଯ୍ୟକ୍ରମ। 8:15ରେ କାର୍ଯ୍ୟକ୍ରମ ଗୀତାଞ୍ଜଳି। ଦିନ 12ଟାରେ ଚହଲା କାର୍ଯ୍ୟକ୍ରମରେ ଆଜି ଶୁଣିପାରିବେ ଝୁମର ସଙ୍ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ବିଦେଶୀ ମହାନ୍ତ ଏବଂ ସାଥୀ। ଆମର ଆଜିର ଦ୍ୱିତୀୟ ତଥା ସାନ୍ଧ୍ୟ ଅଧିବେଶନରେ ସନ୍ଧ୍ୟା 6ଟାରେ ଯୁବବାଣୀ, 6:30ରେ ସୂଚନା ଏବଂ ସମ୍ବାଦ କାର୍ଯ୍ୟକ୍ରମ। ରାତି 7ରେ ପ୍ରଚାରିତ ହେବ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ କୁଲ୍ହ ଗୀତ। 7:30ରେ ରାତି 8ରେ ହିନ୍ଦୀ କଥାଚିତ୍ରର ଗୀତ। 8:30ରେ ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମ। ରାତି 8:40ରେ ଗୀତ ଅତୀତ। 10:30ରେ ଏକକ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର କରାଯିବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟ କ୍ୟାବିନେଟ୍ର 47ତମ ବୈଠକରେ 12ଟି ବିଭାଗର 18ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଶ୍ରୀଜଗନ୍ନାଥ ମନ୍ଦିର ସ୍ୱଚ୍ଛ ଓ ଡିଜିଟାଲ୍ ପରିଚାଳନା ପାଇଁ ନୂଆ ଭୂମି ପ୍ରବନ୍ଧନ ନିୟମ 2026 ପ୍ରଣୟନକୁ ଅନୁମୋଦନ ସହ କୃଷି ଓ ଉଦ୍ୟାନ କୃଷି ସେବା କ୍ୟାଡରର ପୁନର୍ଗଠନ ଓ ପଦବୀ ବୃଦ୍ଧିକୁ ମଞ୍ଜୁରୀ ଦିଆଯାଇଛି। ବୈଠକରେ ଓଡ଼ିଶା ଜନବିଶ୍ୱାସ ବିଧେୟକ 2026, ବୋଇତ ଯୋଜନା ଓ ସଂଶୋଧିତ ବସୁଧା ଯୋଜନାକୁ ଅନୁମୋଦନ ମିଳିଛି। 26ଟି ଜିଲ୍ଲାରେ 1,50,000 ଗଭୀର ନଳକୂପ ସ୍ଥାପନ, ରାସ୍ତା ଉନ୍ନତିକରଣ, ପଞ୍ଚସଖା ଶିକ୍ଷା ସେତୁ ଏବଂ ବିଦ୍ୟୁତ୍ ସଞ୍ଚାଳନ ଭିତ୍ତିଭୂମି ସୁଦୃଢ଼ୀକରଣର ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଥିବା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି।
1: ଓଡ଼ିଶା ଜନ ବିଶ୍ୱାସ ବିଲ୍ 2026 ଅନୁମୋଦିତ ହେଲା। ଆମେ ଏଥିରେ କେବଳ ଡିକ୍ରିମିନାଲାଇଜେସନ ହିଁ କରୁନୁ, ଯେ କେମିତି ଇଜ୍ ଅଫ୍ ଡୁଇଂ ବିଜନେସ ମଧ୍ୟ ହେବ। ଆମେ ଅନଲାଇନ୍ ଆପ୍ଲାଏ କରିପାରିବା, ଡିଜିଟାଲ ଓଡ଼ିଶା ପ୍ରତି ଆମେ ଅଗ୍ରସର ହେଇଛୁ, ତାହେଲେ ସବୁ ଜିନିଷରେ ଆମେ ଯୋଉ
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟକୁ ଅଧିକ ପୁଞ୍ଜିନିବେଶ ଆଣିବା ଏବଂ ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ପର୍କ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ 5 ଦିନିଆ UAE ଗସ୍ତରେ ଯାଉଛନ୍ତି। ଗସ୍ତକାଳରେ ଶ୍ରୀ ମାଝୀ ବିଶ୍ୱସ୍ତରୀୟ କମ୍ପାନୀର ଶୀର୍ଷ ଅଧିକାରୀ ଓ ଶିଳ୍ପପତିଙ୍କ ସହ ନିବେଶ ସୁଯୋଗ ନେଇ ଆଲୋଚନା କରିବେ। ଦୁବାଇରେ ଗୋଟିଏ ଜିଲ୍ଲା ଗୋଟିଏ ସାମଗ୍ରୀ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ବିଭିନ୍ନ ଉତ୍ପାଦର ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଗୋଲଟେବୁଲ ବୈଠକରେ UAE ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ରେ ଶିଳ୍ପପତିମାନଙ୍କୁ ରାଜ୍ୟରେ ନିବେଶ ସମ୍ପର୍କରେ ଅବଗତ କରାଇବେ। 11 ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା 12 ତାରିଖରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ବଜେଟ୍ ପ୍ରସ୍ତୁତିଠାରୁ ଆଇନ ପ୍ରଣୟନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମହିଳାଙ୍କୁ ପ୍ରାଥମିକତା ଦିଆଯାଉଥିବା ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି। ନୂଆଦିଲ୍ଲୀରେ ଚାଲିଥିବା 2-ଦିନିଆ ସର୍ବଭାରତୀୟ ଦକ୍ଷତା ନିର୍ମାଣ ସମ୍ମିଳନୀରେ ଯୋଗଦେଇ ଶ୍ରୀମତୀ ପାଢ଼ୀ କହିଛନ୍ତି, ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ 6 ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର 70 ଲକ୍ଷ ମହିଳାଙ୍କୁ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ପାଇଁ ସହାୟତା ଯୋଗାଇଦେବା ସହ କିଶୋରୀମାନଙ୍କ ପୋଷଣ ଓ ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ପାଇଁ 730 ମହାବିଦ୍ୟାଳୟ ଓ 16 ବିଶ୍ୱବିଦ୍ୟାଳୟରେ ତାଲିମ ବ୍ୟବସ୍ଥା କରିଛନ୍ତି। ଜାତୀୟ ଓ ରାଜ୍ୟ ରାଜପଥରେ ବେଆଇନ ପାର୍କିଂ ଯୋଗୁଁ ସଡ଼କ ଦୁର୍ଘଟଣା ଓ ପ୍ରାଣହାନୀ ରୋକିବା ପାଇଁ ରାଜ୍ୟ ସରକାର ଟ୍ରକ୍ ଟର୍ମିନାଲ୍ଗୁଡ଼ିକର ସୁପରିଚାଳନା ନିମନ୍ତେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଲିମିଟେଡ୍ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତି ଅନୁଯାୟୀ IOCL ଟ୍ରକ୍ ଟର୍ମିନାଲ୍ଗୁଡ଼ିକର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେବ। ବେଆଇନ ପାର୍କିଂ ରୋକିବା ଲାଗି ଜାତୀୟ

0: ରାଜପଥ ନିକଟରେ ପ୍ରଥମ ପର୍ଯ୍ୟାୟରେ 30 ଟ୍ରକ୍ ଟର୍ମିନାଲ୍ ନିର୍ମାଣ ଲକ୍ଷ୍ୟ ରଖାଯାଇଥିବା ବେଳେ 15 ନିର୍ମାଣ କାର୍ଯ୍ୟ ସରିଥିବା ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ 822 ଜଣ ନବନିଯୁକ୍ତ ମେଡିକାଲ ଅଧିକାରୀଙ୍କ ପାଇଁ ଆଜିଠାରୁ ଅନ୍ଲାଇନ୍ ଚଏସ୍ ଲକିଂ ପ୍ରକ୍ରିୟା ଆରମ୍ଭ ହେବ। ସୂଚନା ଅନୁଯାୟୀ ସମ୍ପୃକ୍ତ ନବନିଯୁକ୍ତ ଅଧିକାରୀମାନେ ଆଜି ଅପରାହ୍ନ 5 ଆସନ୍ତା 11 ତାରିଖ ପୂର୍ବାହ୍ନ 10 ମଧ୍ୟରେ jcportal.odisha.gov.in ୱେବ୍ସାଇଟ୍ରେ ଚଏସ୍ ଲକିଂ କରିପାରିବେ। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉମାନେ ପ୍ରଳମ୍ବାସୁର ବଧ ବେଶରେ ଦର୍ଶନ ଦେବେ। ଗତକାଲି ଭାଦ୍ରବ କୃଷ୍ଣ ଏକାଦଶୀ ତିଥିରେ ମହାପ୍ରଭୁଙ୍କ କାଳୀୟ ଦଳନ ବେଶ ଓ ଧେନୁକାସୁର ବଧ ନୀତି ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ଧୂପ ପରେ ମାର୍କଣ୍ଡ ପୁଷ୍କରଣୀ ନିକଟରେ ଗରୁଡ଼ ସେବକ ଗରୁଡ଼ ବେଶରେ କାଳୀୟ ସର୍ପକୁ ଦଳନ କରିଥିଲେ। ରତ୍ନ ସିଂହାସନରେ ଶ୍ରୀଜଗନ୍ନାଥଙ୍କ କାଳୀୟ ଦଳନ ବେଶ ଦର୍ଶନ ପାଇଁ ପ୍ରବଳ ଭକ୍ତ ସମାଗମ ହୋଇଥିଲା। ସମାଜରେ ସାକ୍ଷରତାର ଗୁରୁତ୍ୱକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କରାଯାଉଛି। ଆଜି ଦିବସର ବାର୍ତ୍ତା ରହିଛି ଜନସାଧାରଣ ବିଶ୍ୱ ଓ ସମୃଦ୍ଧି ପାଇଁ ସାକ୍ଷରତା। ଅକ୍ଟୋବର 26, 1966 ମସିହାରେ ପ୍ରଥମ ଥର ପାଇଁ ୟୁନେସ୍କୋର ଚତୁର୍ଦ୍ଦଶ ସାଧାରଣ ସମ୍ମିଳନୀରେ ସେପ୍ଟେମ୍ବର 8 ତାରିଖକୁ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ପାଇଁ ଘୋଷଣା କରାଯାଇଥିଲା। 2011 ଜନଗଣନା ଅନୁଯାୟୀ ଭାରତରେ ସାକ୍ଷରତା ହାର 74.4% ରହିଥିବା ବେଳେ ମହିଳାଙ୍କ ସାକ୍ଷରତା ହାର 65.46% ଓ ପୁରୁଷଙ୍କ ସାକ୍ଷରତା ହାର 82.14% ରହିଥିଲା। ନବରଙ୍ଗପୁର ଜିଲ୍ଲାରେ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ମାଧ୍ୟମରେ ଚଳିତ ବର୍ଷ 69,690 ଜଣଙ୍କୁ ସାକ୍ଷର କରାଯାଇଛି। ଜିଲ୍ଲାର 2,212 କେନ୍ଦ୍ରରେ 10,000 ସ୍ୱେଚ୍ଛାସେବୀ ବୟସ୍କମାନଙ୍କୁ ପଢ଼ିବା ଲେଖିବା ଓ ସଂଖ୍ୟା ଜ୍ଞାନ ଶିକ୍ଷା ଦେଉଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ବଜ୍ରପାତ ସହ ବର୍ଷା ନେଇ ଆସନ୍ତା 24 ମଧ୍ୟରେ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଗ୍ଲୁକୋମା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନରେଶ ଦାସ ନାୟକ।
2: ଆସନ୍ତୁ ଜାଣିବା ଗ୍ଲୁକୋମା କ'ଣ। ଗ୍ଲୁକୋମା ବା କଳାମତିଆ ବିନ୍ଦୁ ଏଭଳି ଏକ ଚକ୍ଷୁ ରୋଗ ଯାହାଦ୍ୱାରା ଚକ୍ଷୁରୁ ମସ୍ତିଷ୍କକୁ ସଂଯୋଗ କରୁଥିବା ସ୍ନାୟୁ ବା ଅପ୍ଟିକ୍ ନର୍ଭ କ୍ରମଶଃ ଦୁର୍ବଳ ହୋଇଯାଏ ଏବଂ ଦୃଷ୍ଟିଶକ୍ତି ଧୀରେ ଧୀରେ ଚାଲିଯାଏ, ଏପରିକି ଏହା ରୋଗୀକୁ ସମ୍ପୂର୍ଣ୍ଣ ଭାବେ ଦୃଷ୍ଟିହୀନ କରିଦିଏ। କଳାମୁତିଆ ବିନ୍ଦୁ ବା ଗ୍ଲୁକୋମାର ଏକ ଗୁରୁତ୍ୱପୂର୍ଣ୍ଣ ବିଶେଷତ୍ୱ ହେଲା ପ୍ରାରମ୍ଭିକ ଅବସ୍ଥାରେ ଏହାର କୌଣସି ଲକ୍ଷଣ ରୋଗୀ ଜାଣିପାରନ୍ତି ନାହିଁ। ଏହି ରୋଗରେ ଚାଲିଯାଇଥିବା ଦୃଷ୍ଟିଶକ୍ତି କୌଣସି ଚିକିତ୍ସା ମାଧ୍ୟମରେ ଫେରିପାଇବା ସମ୍ଭବ ହୋଇନଥାଏ, କିନ୍ତୁ ପ୍ରାରମ୍ଭିକ ଅବସ୍ଥାରେ ଏହି ରୋଗକୁ ଚିହ୍ନଟ କରି ନିୟମିତ ଓ ଉପଯୁକ୍ତ ଚିକିତ୍ସା ମାଧ୍ୟମରେ ଚକ୍ଷୁର ଚାପକୁ ନିୟନ୍ତ୍ରଣ କରିପାରିଲେ ଅବଶିଷ୍ଟ ଦୃଷ୍ଟିଶକ୍ତି ରଖିପାରିବା ଏବଂ ରୋଗୀକୁ ଦୃଷ୍ଟିହୀନ ହେବାରୁ ରକ୍ଷା କରିପାରିବା। ଗ୍ଲୁକୋମା ଦୃଷ୍ଟିହୀନତାର ଏକ ପ୍ରମୁଖ କାରଣ। ପରିସଂଖ୍ୟାନ ଅନୁସାରେ ବିଶ୍ୱରେ ଗ୍ଲୁକୋମା ରୋଗୀ ସଂଖ୍ୟା 2010 ଥିଲା 6 କୋଟି। ଏମାନଙ୍କ ମଧ୍ୟରୁ ପ୍ରାୟ 50% ଏସିଆ ମହାଦେଶରେ ଅଛନ୍ତି। ଭାରତରେ 2010 ପରିସଂଖ୍ୟାନ ଅନୁସାରେ ଗ୍ଲୁକୋମା ରୋଗୀ ସଂଖ୍ୟା ଥିଲା 1,12,00,000, ଯାହା ଏକ ଚିନ୍ତାର ବିଷୟ। ଏସବୁକୁ ଦୃଷ୍ଟିରେ ରଖି ଗ୍ଲୁକୋମାର ନିରାକରଣ ପାଇଁ ପଦକ୍ଷେପ ସ୍ୱରୂପ ଜନସାଧାରଣଙ୍କୁ ରୋଗର ଭୟାବହତା ସମ୍ପର୍କରେ ଅବଗତ କରାଇବା ଏବଂ ନିୟମିତ ଚକ୍ଷୁ ପରୀକ୍ଷା ପାଇଁ ପରାମର୍ଶ ଦେବା ମୁଖ୍ୟ ଲକ୍ଷ୍ୟ। ଆମେ ସମସ୍ତେ ଜାଣିବା ଦରକାର କେଉଁମାନଙ୍କଠାରେ ଗ୍ଲୁକୋମା ଆଶଙ୍କା ବେଶୀ ଥାଏ। କୌଣସି ପରିବାର ସଦସ୍ୟ ଯଥା ବାପା, ମା, ଭାଇ କିମ୍ବା ଭଉଣୀ ଆକ୍ରାନ୍ତ ଥିଲେ ରୋଗର ଆଶଙ୍କା ସାଧାରଣ ଲୋକଙ୍କଠାରୁ ଯଥେଷ୍ଟ ଅଧିକା ଥାଏ। 60 ଅଧିକ ବୟସ୍କ ବ୍ୟକ୍ତିଙ୍କଠାରେ ରୋଗର ଆଶଙ୍କା ବହୁଗୁଣ ଥାଏ। ଅନ୍ୟ କୌଣସି କ୍ରୋନିକ୍ ଡିଜିଜ୍ ଯଥା ଡାଇବେଟିସ୍, ଉଚ୍ଚ ରକ୍ତଚାପ ଏବଂ ଚକ୍ଷୁଜନିତ ରୋଗ ଯଥା ଦୂରଦୃଷ୍ଟି ଦୋଷ, ୟୁଭିଆଇଟିସ୍ ଏବଂ ରେଟିନା ଡିଟାଚମେଣ୍ଟରେ ମଧ୍ୟ ଗ୍ଲୁକୋମାର ଆଶଙ୍କା ବେଶୀ ଥାଏ। ଚକ୍ଷୁରେ କୌଣସି ଆଘାତ ଲାଗିବା କିମ୍ବା ବହୁଦିନ ଧରି ଷ୍ଟିରଏଡ୍ ଔଷଧ ବ୍ୟବହାର କରିବା ଦ୍ୱାରା ମଧ୍ୟ ଗ୍ଲୁକୋମା ହୋଇଥାଏ। ତେଣୁ ଏମାନେ ନିୟମିତ ବ୍ୟବଧାନରେ ଚକ୍ଷୁ ପରୀକ୍ଷା କରାଇ ନେବା ଆବଶ୍ୟକ। ଗ୍ଲୁକୋମା ପୀଡ଼ିତ ବ୍ୟକ୍ତି ଦୃଷ୍ଟିହୀନ ହେବା ଭୟରେ ଅବସାଦଗ୍ରସ୍ତ ନ ହୋଇ ନିୟମିତ ଚକ୍ଷୁ ପରୀକ୍ଷା ଏବଂ ଔଷଧ ବ୍ୟବହାର ଦ୍ୱାରା ଦୃଷ୍ଟିଶକ୍ତି ରକ୍ଷା କରିପାରିବେ। ତେଣୁ ଶେଷରେ ଏତିକି କହିବି, ଯଦି ଦେଶରେ

0: ଲୋକମା ଜନିତ ଦୃଷ୍ଟିଦୋଷ ବା ଦୃଷ୍ଟିହୀନତାର ବୋଝ ହ୍ରାସ କରିବା ଆମର ଲକ୍ଷ୍ୟ, ତେବେ ପ୍ରାଥମିକ ଅବସ୍ଥାରେ ଅଧିକରୁ ଅଧିକତମ ଗ୍ଲୋକୋମା ରୋଗ ଚିହ୍ନଟର ଆବଶ୍ୟକତା ରହିଛି। ଆଉ ଏଥିପାଇଁ କେବଳ ଯେ ଜନସାଧାରଣଙ୍କ ସଚେତନତା ଯଥେଷ୍ଟ ନୁହଁ, ପ୍ରତ୍ୟେକ ଚିକିତ୍ସକ ବନ୍ଧୁଙ୍କ ସହଭାଗିତା ନିତାନ୍ତ ଜରୁରୀ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲି ଗ୍ଲୋକୋମା, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ନରେଶ ଦାସ ନାୟକ।

0: ଆକାଶବାଣୀ କଟକ ସମୟ ସକାଳ 7:00 ବାଜି 15 ମିନିଟ୍ ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଗୁଜରାଟ ଓ ମହାରାଷ୍ଟ୍ରକୁ ଆଜି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଭଦୋଦରାଠାରେ 35,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଦାବିକୁ ସମର୍ଥନ କରିଛି ଲକ୍ସମବର୍ଗ। ପରବର୍ତ୍ତୀ ପିଢ଼ି 6G ନେଟୱାର୍କ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ବହୁପକ୍ଷୀୟ ମଞ୍ଚରେ ସାମିଲ ହୋଇଛି ଭାରତ। ଦକ୍ଷିଣ ଲେବାନନରେ ଇସ୍ରାଏଲ ବିମାନ ଆକ୍ରମଣ ଯୋଗୁଁ 12 ଜଣଙ୍କର ମୃତ୍ୟୁ ଏବଂ ଆସନ୍ତା 19 ଅକ୍ଟୋବର 4 ତାରିଖ ପର୍ଯ୍ୟନ୍ତ ଜାପାନର ଆଇଚି ନାଗୋଆଠାରେ ହେବ ଏସିଆନ୍ ଗେମ୍ସ 2026 ପ୍ରତିଯୋଗିତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟ ଓ ମହାରାଷ୍ଟ୍ର ଗସ୍ତରେ ଯିବେ। ଭଦୋଦରାଠାରେ ପ୍ରଧାନମନ୍ତ୍ରୀ 35,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ ପଶ୍ଚିମାଞ୍ଚଳ ସମର୍ପିତ ମାଲ ପରିବହନ କରିଡରର 3ଟି ଗୁରୁତ୍ୱପୂର୍ଣ୍ଣ ଭାଗକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏଥିରେ 20,700 କୋଟି ଟଙ୍କା ବ୍ୟୟରେ 326 କିଲୋମିଟର ଦୀର୍ଘ ରେଳମାର୍ଗର ବିକାଶ କରାଯାଇଛି। ଅହମ୍ମଦାବାଦରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମାଲ ପରିବହନ କରିଡର ଉପରେ ଆଲୋକପାତ କରି କହିଛନ୍ତି ଏହି ମେଗା ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଛି।
2: डेडिकेटेड फ्रेट कॉरिडोर ईस्ट और वेस्ट, ये दोनों देश के लिए बहुत बड़ी एक बैकबोन की तरह है ट्रांसपोर्टेशन में। वो प्रोजेक्ट अब कंप्लीट हुआ पूरी तरह से, उसको माननीय प्रधानमंत्री जी कल राष्ट्र के प्रति समर्पित करेंगे। ये परियोजना ऐसी है जिसमें कई वर्ष लगे, 2014 में प्रधानमंत्री ने उस काम को हाथ में लिया, हाथ में लेके जितनी भी उसमें प्रॉब्लम थी उनको सॉल्व किया और अब कम्प्लीट हुआ।
1: ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭଦୋଦରା ଏବଂ ତଣ୍ଡାରୋଡ଼ ମଧ୍ୟରେ ନୂଆ ରେଳ ସେବାର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ଜୋବାଟ ତଣ୍ଡାରୋଡ଼ ନୂଆ ରେଳ ଲାଇନ୍ର ମଧ୍ୟ ଆଜି ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହା ବ୍ୟତୀତ 9,700 କୋଟି ଟଙ୍କା ବ୍ୟୟ ଅଟକଳରେ 3ଟି ନୂଆ ରେଳ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ 1,780 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା 3ଟି ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଗସ୍ତ ଅବସରରେ ଶ୍ରୀ ମୋଦି 2,600 କୋଟିରୁ ଅଧିକ ଟଙ୍କାର ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ନବସାରୀଠାରେ ପ୍ରଧାନମନ୍ତ୍ରୀ କୃତ୍ରିମ ବୁଦ୍ଧିମତା ତଥା ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ପ୍ରସ୍ତୁତ ଦଳୀୟ କାର୍ଯ୍ୟାଳୟକୁ ଉଦ୍ଘାଟନ କରିବେ। ପରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ଗସ୍ତ କରି ମୁମ୍ବାଇଠାରେ ଗ୍ଲୋବାଲ୍ ଫିନ୍ଟେକ୍ ସମ୍ମିଳନୀ 2026ର ଶୁଭାରମ୍ଭ କରିବେ।

ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଦାବିକୁ ଲକ୍ସମବର୍ଗ ସମର୍ଥନ ଜଣାଇଛି। ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଜାଭିୟର ବେଟେଲ ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତିରେ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏକ ସମ୍ବାଦ ସରବରାହ ସଂସ୍ଥା ସହ ସାକ୍ଷାତକାରରେ ଶ୍ରୀ ବେଟେଲ କହିଛନ୍ତି, ଆନ୍ତର୍ଜାତିକ ସ୍ତରରେ ଭାରତର ବୃଦ୍ଧି ପାଉଥିବା ଗୁରୁତ୍ୱ ଦୃଷ୍ଟିରୁ ସୁରକ୍ଷା ପରିଷଦରେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ। ଭାରତ ବ୍ରାଜିଲ ଉପରେ ଆଲୋକପାତ କରି ସେ କହିଛନ୍ତି, ଏହି ଦୁଇ ଦେଶକୁ ଅନ୍ତର୍ଭୁକ୍ତ କରିବା ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦକୁ ଅଧିକ ବ୍ୟାପକ କରିବାକୁ ପଡ଼ିବ। ସାମ୍ପ୍ରତିକ ପ୍ରଚଳିତ ଭିଟୋ ପ୍ରୟୋଗ ବ୍ୟବସ୍ଥାକୁ ଶ୍ରୀ ବେଟେଲ ସମାଲୋଚନା କରିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧର ଏହା ଏକ ଅବଶେଷ ବୋଲି ସେ ବର୍ଣ୍ଣନା କରିଛନ୍ତି। କୌଣସି ଦେଶକୁ ଆନ୍ତର୍ଜାତିକ ସମ୍ପ୍ରଦାୟ ଦ୍ୱାରା ସମର୍ଥନ ପ୍ରଦାନ ସଂକ୍ରାନ୍ତ ନିଷ୍ପଭିକୁ ଅବରୋଧ କରିବାର ଅଧିକାର ଅନ୍ୟ ରାଷ୍ଟ୍ରର ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ସୁରକ୍ଷା ପରିଷଦରେ ଦୁଇ ତୃତୀୟାଂଶ ବହୁମତ ଆଧାରରେ ଏହି ଭିଟୋ ପ୍ରୟୋଗ ବ୍ୟବସ୍ଥାକୁ ଅଗ୍ରାହ୍ୟ କରାଯିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ବେଟେଲ ଭାରତକୁ ତିନିଦିନିଆ ସରକାରୀ ଗସ୍ତରେ ଆସିଛନ୍ତି। ଆସାମର ନାଗାଓଁ ଲୋକସଭା ଆସନ ସହିତ କେତେକ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ସେଥିମଧ୍ୟରେ ତାମିଲନାଡୁ ଓ ପଶ୍ଚିମବଙ୍ଗର ଦୁଇଟି ଲେଖାଏଁ ଏବଂ ପୁଡୁଚେରୀର ଗୋଟିଏ ବିଧାନସଭା ଆସନ ଅନ୍ତର୍ଭୁକ୍ତ। କମିଶନ ଦେଇଥିବା ସୂଚନା ଅନୁଯାୟୀ ତାମିଲନାଡୁର ମଦୁରାନ୍ତକମ୍ ଏବଂ ଧାରାପୁରମ୍ ଆସନ, ପଶ୍ଚିମବଙ୍ଗର ରେଜିନଗର ଓ ନନ୍ଦୀଗ୍ରାମ ଏବଂ ପୁଡୁଚେରୀର ଥାଟଞ୍ଚୱାଡି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତାକାଲି ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଉପନିର୍ବାଚନ ପାଇଁ ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବାର ସମୟସୀମା ରହିବ। ଅକ୍ଟୋବର 6 ତାରିଖରେ ଭୋଟ୍ ଗ୍ରହଣ କରାଯାଇ 9 ତାରିଖରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ପରବର୍ତ୍ତୀ ପିଢ଼ି 6G ନେଟୱର୍କ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାର ବୈଷୟିକ ସ୍ତରରେ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ସମେତ ଅନ୍ୟ 24 ଦେଶ ସହ ବହୁପକ୍ଷୀୟ ମଞ୍ଚରେ ଭାରତ ଏଥିପାଇଁ ସାମିଲ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ଆମେରିକା ବାଣିଜ୍ୟ ବିଭାଗ କହିଛି, ପରବର୍ତ୍ତୀ ପିଢ଼ିର ନେଟୱର୍କଗୁଡ଼ିକ ସହଭାଗୀ ସୁରକ୍ଷା ସ୍ୱାର୍ଥକୁ ପ୍ରତିଫଳନ କରିବା ସହ ଯୋଗାଯୋଗ ତଥା ନବସୃଜନ କ୍ଷେତ୍ରକୁ ଅଧିକ ସଶକ୍ତ କରିବ। ଯୁକ୍ତରାଷ୍ଟ୍ରର ମିଆମିଠାରେ G20 ନବସୃଜନ ମନ୍ତ୍ରୀସ୍ତରୀୟ ବୈଠକ ଅବସରରେ ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ଏବଂ ଆମେରିକାର ବାଣିଜ୍ୟ ମନ୍ତ୍ରୀ ହାୱାର୍ଡ ଲୁଟନିଙ୍କ ମଧ୍ୟରେ ଆଲୋଚନା ପରେ ଏହି ଘୋଷଣା କରାଯାଇଛି। 6G ପ୍ରଯୁକ୍ତି କ୍ଷେତ୍ରର ଭବିଷ୍ୟତ ଏବଂ ପରବର୍ତ୍ତୀ ପିଢ଼ି ଦୂରସଞ୍ଚାର ନେଟୱର୍କ ବିକାଶରେ ଆନ୍ତର୍ଜାତିକ ସହଯୋଗ ଉପରେ ଉଭୟ ନେତା ମତ ବିନିମୟ କରିଛନ୍ତି। ଆଗାମୀ ବ୍ରିକ୍ ସମ୍ମିଳନୀ ପାଇଁ ଭାରତ ଏକ କୂଟନୈତିକ କେନ୍ଦ୍ର ଭାବେ ଭୂମିକା ନିର୍ବାହ କରିବ ବୋଲି ଇରାନ କହିଛି। ସମ୍ମିଳନୀରେ ଯୋଗଦେବା ପାଇଁ ଇରାନର ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ନୂଆଦିଲ୍ଲୀ ଗସ୍ତ ପୂର୍ବରୁ ସେଠାକାର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଇସ୍ମାଇଲ୍ ବାଘାଇ ଏହା କହିଛନ୍ତି। ସେ କହିଛନ୍ତି, ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ରଣନୈତିକ ସହଯୋଗକୁ ଅଧିକ ସୁଦୃଢ଼ କରିବାରେ ବ୍ରିକ୍ ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ନୂଆଦିଲ୍ଲୀ ସହିତ ଦୀର୍ଘକାଳୀନ ସମ୍ପର୍କକୁ ତେହେରାନ ଗୁରୁତ୍ୱ ପ୍ରଦାନ କରୁଛି। ନୂଆଦିଲ୍ଲୀଠାରେ ଆସନ୍ତା 12-13 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀ ବହୁପକ୍ଷୀୟ କୂଟନୈତିକ ମତ ବିନିମୟକୁ ଏକ ଦୃଢ଼ ମଞ୍ଚ ପ୍ରଦାନ କରିବ ବୋଲି ଶ୍ରୀ ବାଘାଇ ଆଶା ପ୍ରକାଶ କରିଛନ୍ତି। ସାଂଘାଇ ସହଯୋଗ ସଂଗଠନ ଏସ୍ସିଓ ଏବଂ ବ୍ରିକ୍ ସମେତ ବହୁପକ୍ଷୀୟ ଅନ୍ତର୍ଜାତୀୟ ସମ୍ମିଳନୀରେ ଭାରତର ପ୍ରଭାବଶାଳୀ ଭୂମିକା ଉପରେ ଶ୍ରୀ ବାଘାଇ ଗୁରୁତ୍ୱ ଦେଇଛନ୍ତି। ବିଭିନ୍ନ କ୍ଷେତ୍ରରେ ନୂଆଦିଲ୍ଲୀ ସହିତ ସମ୍ପର୍କକୁ ଉତ୍ତମ ବୋଲି ସେ ବର୍ଷ୍ଣନା କରିଛନ୍ତି। ଯୋଗାଯୋଗ ଏବଂ ପରିଚାଳନା ଭିଭିଭୂମିକୁ ସମ୍ପର୍କର ପ୍ରାଥମିକ କ୍ଷେତ୍ର ଭାବେ ଚିହ୍ନଟ କରାଯାଇଛି ବୋଲି ଶ୍ରୀ ବାଘାଇ ସୂଚନା ଦେଇଛନ୍ତି। ଦକ୍ଷିଣ ଲେବାନନର ଏକ ଅଞ୍ଚଳରେ ଇସ୍ରାଏଲ ବିମାନ ଆକ୍ରମଣ ଯୋଗୁଁ 12 ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ 2 ଜଣ ଶିଶୁ ଏବଂ 4 ଜଣ ମହିଳା ଅନ୍ତର୍ଭୁକ୍ତ। କଫାର ରୋମାନେଠାରେ ଏକ ଆବାସିକ କୋଠା ଏହି ଆକ୍ରମଣରେ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି। ଇସ୍ରାଏଲର ଅଧିକୃତ ଅଞ୍ଚଳରେ ସୈନ୍ୟବାହିନୀ ଉପରେ ଡ୍ରୋନ୍ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଇସ୍ରାଏଲ ସେନା କହିଛି। ଇରାନ ସମର୍ଥିତ ସଶସ୍ତ ଗୋଷ୍ଠୀ ହିଜବୁଲ୍ଲାର ଭିତ୍ତିଭୂମି ଅଞ୍ଚଳ ତଥା ଅସ୍ତ୍ର ପରିବହନ ଯୋଗାଯୋଗ ଆଧାରିତ କ୍ଷେତ୍ରଗୁଡ଼ିକ ଉପରେ ଲକ୍ଷ୍ୟ କରି ଆକ୍ରମଣ କରାଯାଉଥିବା ଇସ୍ରାଏଲ ସେନା କହିଛି। ଅନ୍ୟପକ୍ଷରେ ଲେବାନନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଇସ୍ରାଏଲ ଆକ୍ରମଣରେ ଗତ 3 ଦିନ ମଧ୍ୟରେ ଅତି କମ୍ରେ 27 ଜଣଙ୍କର ମୃତ୍ୟୁ ହୋଇଛି। ଏଭଳି ଆକ୍ରମଣ ବନ୍ଦ କରିବା ପାଇଁ ଇସ୍ରାଏଲ ଉପରେ ଚାପ ପ୍ରୟୋଗ କରିବାକୁ ଲେବାନନ ରାଷ୍ଟ୍ରପତି ଜୋସେଫ ଆଉନ ଆନ୍ତର୍ଜାତିକ ସମୁଦାୟକୁ ଆହ୍ୱାନ ଦେଇଛନ୍ତି। ଜାପାନର ଆଇଚି ନାଗୋଆଠାରେ ଆସନ୍ତା 19 ଅକ୍ଟୋବର 4 ତାରିଖ ପର୍ଯ୍ୟନ୍ତ ଏସିଆନ୍ ଗେମ୍ସ 2026 ପ୍ରତିଯୋଗିତା ଅନୁଷ୍ଠିତ ହେବ। ତେବେ କ୍ରୀଡ଼ା କାର୍ଯ୍ୟକ୍ରମ 10 ତାରିଖରୁ ଆରମ୍ଭ ହେବା ନେଇ କାର୍ଯ୍ୟସୂଚୀ

ହୋଇଛି। 19 ତାରିଖ ଦିନ ଆନୁଷ୍ଠାନିକ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହେବ। 17 ତାରିଖରେ ଟେକ୍ବଲ୍ ପ୍ରତିଯୋଗିତା ସହ ଭାରତ ଏହାର ଅଭିଯାନ ଆରମ୍ଭ କରିବ। 18 ତାରିଖରେ ମହିଳା କ୍ରିକେଟ୍ରେ ଭାରତ ଓ ଜାପାନ ମଧ୍ୟରେ ମୁକାବିଲା ହେବ। ବିଭିନ୍ନ ବର୍ଗରେ ଭାରତୀୟ କ୍ରୀଡ଼ାବିତ୍ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବାର ଆଶା କରାଯାଉଛି। 2 ଥର ଅଲମ୍ପିକ୍ ପଦକ ବିଜେତା ବ୍ୟାଡ୍ମିଣ୍ଟନ ଖେଳାଳି ପିଭି ସିନ୍ଧୁ 20 ତାରିଖରୁ ଅଭିଯାନ ଆରମ୍ଭ କରିବେ। ଭାରୋତ୍ତୋଳନ ପ୍ରତିଯୋଗିତାରେ ଅଲମ୍ପିକ୍ସ ପଦକ ବିଜେତା ମୀରାବାଇ ଚାନୁ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି। ସୁଟିଂ ପ୍ରତିଯୋଗିତାରେ 2 ଥର ଅଲମ୍ପିକ୍ ପଦକ ବିଜେତା ମନୁ ଭାକର ଏବଂ କୁସ୍ତି ପ୍ରତିଯୋଗିତାରେ ଅମନ ସେହରାବତ ଭାରତୀୟ ଦଳର ପ୍ରତିନିଧିତ୍ୱ କରୁଛନ୍ତି। ଅହମ୍ମଦାବାଦଠାରେ ଚାଲିଥିବା ବିଶ୍ୱ ପାରା ତୀରଚାଳନା ପ୍ରତିଯୋଗିତାରେ 4ଟି ବର୍ଗର ଫାଇନାଲ୍ ପର୍ଯ୍ୟାୟରେ ଭାରତୀୟ ଖେଳାଳି ଆଜି କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବେ। ପାରା ରିକର୍ଭ ମହିଳା ଦଳଗତ ଫାଇନାଲ୍ରେ ଭାରତର ଭାବନା ଏବଂ ପୂଜା ଚୀନ୍ ପ୍ରତିପକ୍ଷଙ୍କ ସହ ମୁକାବିଲା କରିବେ। ଏହି ବର୍ଗର ପୁରୁଷ ଦଳଗତ ଫାଇନାଲ୍ରେ ହରବିନ୍ଦର ସିଂ ଏବଂ ବିଜୟ ସୁଣ୍ଡି ସ୍ଲୋଭାକିଆର ପ୍ରତିପକ୍ଷଙ୍କ ବିରୁଦ୍ଧରେ ଖେଳିବେ। ପାରା କମ୍ପାଉଣ୍ଡ ପୁରୁଷ ଦଳଗତ ଫାଇନାଲ୍ରେ ଶ୍ୟାମ ସୁନ୍ଦର ସ୍ୱାମୀ ଏବଂ ଟୋମାନ କୁମାର ଇରାକ ଖେଳାଳିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହେବେ। ମିଳିତ W1 ଫାଇନାଲ୍ରେ ସ୍ୱାତି ଚୌଧୁରୀ ଏବଂ ଆଦିଲ ମହମ୍ମଦ ନାଜିର ଅନ୍ସାରୀ ଚେକ୍ ଗଣରାଜ୍ୟର ପ୍ରତିପକ୍ଷଙ୍କ ବିରୁଦ୍ଧରେ ମ୍ୟାଚ୍ ଖେଳିବାର କାର୍ଯ୍ୟସୂଚୀ ରହିଛି। ଘରୋଇ କ୍ଷେତ୍ରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବାରୁ ଭାରତୀୟ କ୍ରୀଡ଼ାବିତ୍ ଏହାର ସୁଯୋଗ ନେବାର ଆଶା କରାଯାଉଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଗୁଜରାଟ ଓ ମହାରାଷ୍ଟ୍ରକୁ ଆଜି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଭଦୋଦରାଠାରେ 35,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଦାବିକୁ ସମର୍ଥନ କରିଛି ଲକ୍ସମବର୍ଗ। ପରବର୍ତ୍ତୀ ପିଢ଼ି 6G ନେଟୱାର୍କ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ବହୁପକ୍ଷ ମଞ୍ଚରେ ସାମିଲ ହୋଇଛି ଭାରତ। ଦକ୍ଷିଣ ଲେବାନନରେ ଇସ୍ରାଏଲ ବିମାନ ଆକ୍ରମଣ ଯୋଗୁଁ 12 ଜଣଙ୍କର ମୃତ୍ୟୁ ଏବଂ ଆସନ୍ତା 19 ଅକ୍ଟୋବର 4 ତାରିଖ ପର୍ଯ୍ୟନ୍ତ ଜାପାନର ଆଇଚି ନାଗୋଆଠାରେ ହେବ ଏସିଆନ୍ ଗେମ୍ସ 2026 ପ୍ରତିଯୋଗିତା। ସମ୍ବାଦ ଶେଷ ହେଲା।

ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ସାନ୍ତାଳିଆଖଳା କାର୍ଯ୍ୟକ୍ରମ। ଉପସ୍ଥାପନା ଭାଦୁଚରଣ ହାସ୍ତା।

ସାନ୍ତାଳି ଏକଲା କାର୍ଯ୍ୟକ୍ରମ ଆଜି ପାଇଁ ଏତିକିରେ ଶେଷ ହେଲା। ଉପସ୍ଥାପନା ଭାଦୁଚରଣ ହାସ୍ତା, ଆକାଶବାଣୀ ବାରିପଦା। ଶୁଣନ୍ତୁ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀ ସଞ୍ଜୀବ ଗାଇଛନ୍ତି ମନୋଜ ବାଦଲଙ୍କ ରଚନାରୁ।

0: ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା ଶ୍ରୋତାବନ୍ଧୁ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 8:15 ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଗୀତାଞ୍ଜଳି। ପ୍ରତୀକ୍ଷାରେ ଥାଏ ପ୍ରୀତି ଏବଂ ଯନ୍ତ୍ରଣା, ପ୍ରତୀକ୍ଷାରେ ଥାଏ ଧୈର୍ଯ୍ୟ ଏବଂ ନିଃସ୍ୱାର୍ଥପରତା, ପ୍ରତୀକ୍ଷାରେ ଥାଏ ଏକ ପ୍ରଗାଢ଼ ବିଶ୍ୱାସ, କେବେ ପ୍ରେମିକାର, କେବେ ପ୍ରସୂତି ମାଆର, କେବେ ଅଧ୍ୟୟନରତ ଛାତ୍ରର, କେବେ ଯୌବନରେ ପାଦ ଦେଇଥିବା କୁଆଁରୀ ମନର ପ୍ରତୀକ୍ଷା କାହା ପାଇଁ, ଚାଲନ୍ତୁ ନା ଜାଣିବା ଆଜିର ଗୀତାଞ୍ଜଳିରେ ବିଜ୍ଞାପନ ପରେ ପରେ।
1: ହଁ ଭାଇ, କାହାରେ ଚାଲ ହଉ,
2: ଖରା ପାଣି ପବନ ସବୁର ସମାଧାନ କରତେ ହଉ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପସେଟରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି? ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲା ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।
0: ପ୍ରୀତି ପ୍ରଣୟର ନିଚ୍ଛକ ନିଦର୍ଶନ ହେଉଛି ପ୍ରତୀକ୍ଷା। ପ୍ରତୀକ୍ଷା ପ୍ରିୟସୀର ଆସିବା ବାଟକୁ ଚାହିଁ ଖୁସି ଉଲ୍ଲାସ ସହ ଆଶଙ୍କା ସମ୍ଭାବନା ନେଇ ସେହି ପ୍ରତୀକ୍ଷାରେ ତେବେ ମନ ଭିତରେ ପ୍ରଗାଢ଼ ବିଶ୍ୱାସ ଥାଏ, ହଁ ଆସିବ, ଆସିବ ସେ ମୋ ପାଖକୁ।

ପ୍ରତୀକ୍ଷା କୁଆଁରୀ ମନର ଭବିଷ୍ୟତର ଜୀବନସାଥୀ ପାଇଁ କେଜାଣି ମନ ମଣିଷଟି ମନକୁ ପାଇବ ତ ସ୍ୱପ୍ନିଳ ଆଖିରେ ତା ହଜିଯାଏ କୁଆଁରୀ ଝିଅର ମନଟି ଭବିଷ୍ୟତର ସ୍ୱପ୍ନରେ ହଜିଯାଏ ସେଇ ନିରୀହ ଝିଅଟି।

ପ୍ରତୀକ୍ଷା ପ୍ରସୂତି ମାଆର ତା ଭବିଷ୍ୟତର ସନ୍ତାନ ସନ୍ତତିର ମୁହଁଟି ଦେଖିବା ପାଇଁ। ଦଶମାସ ଦଶ ଦିନର ସେ ପ୍ରତୀକ୍ଷା ବୋଧେ ପୁନର୍ଜନ୍ମ ପରି। ପ୍ରଥମ କରି ଅନୁଭବ କରି ମା ତା ଶିଶୁର ଉପସ୍ଥିତିକୁ ଗର୍ଭ ଭିତରେ ଚାହିଁ ବସିଥାଏ କୋଳେଇ ନେବାକୁ ତା ଆପଣାର ରକ୍ତକୁ।

ଦେଶର ସୀମା ସୁରକ୍ଷା ଦେଉଥିବା ସୈନିକଟିର ସୁରକ୍ଷିତ ଫେରିବା ବାଟକୁ ଚାହିଁ ବସିଥାଏ ପୁରା ପରିବାର। ସ୍ତ୍ରୀ ଚାହିଁ ବସିଥାଏ ତା ସ୍ୱାମୀକୁ, ବୃଦ୍ଧ ପିତାମାତା ଚାହିଁ ବସିଥାନ୍ତି ନିଜର କୁଳନନ୍ଦନକୁ, ଅବୋଧ ଶିଶୁଟିଏ କାନ୍ଧ ଉପରେ ବସି ବୁଲିବାକୁ ଚାହିଁ ବସିଥାଏ ନିଜର ପିତାଙ୍କ ଆସିବା ବାଟକୁ।

ଏକ ଅନ୍ତହୀନ ଅପେକ୍ଷା ଶ୍ମଶାନ ଜୁଇରେ ଶୋଇଥିବା ଆପଣାର ମଣିଷଟି ପାଇଁ, ବୋଧେ ପ୍ରତୀକ୍ଷା ଆଉ ଏକ ଜନ୍ମର।

ଏଇଠି ଶେଷ କରୁଛୁ ଗୀତାଞ୍ଜଳି କାର୍ଯ୍ୟକ୍ରମକୁ ଆକାଶବାଣୀ ବାରିପଦା ଶ୍ରୋତାବନ୍ଧୁ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 9:00। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ।

ଏତେବେଳ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ, ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ମଧ୍ୟାହ୍ନ 12ଟା। ଆରମ୍ଭ କରୁଛୁ ଚହଲା କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଝୁମର ସଙ୍ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ବିଦେଶୀ ମହାନ୍ତ ଏବଂ ସାଥୀ।

ଏଇଠି ଶେଷ କରୁଛୁ ଝୁମର ସଙ୍ଗୀତ କାର୍ଯ୍ୟକ୍ରମକୁ। ପରିବେଷଣ କରିଥିଲେ ଶିଳ୍ପୀ ବିଦେଶୀ ମହାନ୍ତ ଏବଂ ସାଥୀ। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ଶିକ୍ଷା ପ୍ରତ୍ୟେକ ମଣିଷ ପାଇଁ ଏକାନ୍ତ ଜରୁରୀ। ପ୍ରାଚୀନ ସମୟରେ ଗୁରୁକୁଳରେ ଗୁରୁ ଶିଷ୍ୟମାନଙ୍କୁ ବୌଦ୍ଧିକ ନୈତିକ ଆଦି ଶିକ୍ଷା ପ୍ରଦାନ କରୁଥିଲେ। ସେ ସମୟରେ ଗୁରୁଙ୍କଠାରୁ ଜ୍ଞାନ ଆହରଣ କରିବା ଥିଲା ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ। ତେବେ ସମୟର ପରିବର୍ତ୍ତନ ସହିତ ଶିକ୍ଷା ଗ୍ରହଣ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିଲା। ଆଜିର ଶିକ୍ଷା ମଣିଷକୁ ଆତ୍ମନିର୍ଭରଶୀଳ କରାଇବା ସହିତ ରୋଜଗାରକ୍ଷମ କରିବାରେ ବେଶ ସହାୟକ ହୋଇପାରିଛି। ଏହି ଶିକ୍ଷା ବଳରେ ମହିଳାମାନେ ସ୍ୱଉପାର୍ଜନକ୍ଷମ ହୋଇପାରିଛନ୍ତି ଆଉ ସାରା ପରିବାରକୁ ଶିକ୍ଷିତ କରିପାରିଛନ୍ତି। ହଁ ଭଉଣୀ, ଆଜି ହେଉଛି ସେପ୍ଟେମ୍ବର ମାସ 8 ତାରିଖ। ଆଜି ପରି ଦିନଟିକୁ ଆନ୍ତର୍ଜାତିକ ସାକ୍ଷରତା ଦିବସ ଭାବରେ ପାଳନ କରାଯାଉଛି। ଏହି ଅବସରରେ ଶୁଣନ୍ତୁ ରୂପକ ନାରୀ ସାକ୍ଷରତା ସମାଜର ପ୍ରଗତିର ଆଧାର। ଶିକ୍ଷା ହିଁ ସଫଳତାର ଚାବିକାଠି ଏବଂ ମାନବ ସଭ୍ୟତାର ବିକାଶରେ ଶିକ୍ଷାର ଭୂମିକା ଅତୁଳନୀୟ। ଯେଉଁ ଦେଶ ବା ସମାଜ ଯେତେ ଶିକ୍ଷିତ ସେହି ଦେଶ ସେତିକି ପ୍ରଗତିଶୀଳ। ନାରୀମାନେ ମଧ୍ୟ ଆଜି ଶିକ୍ଷା ବଳରେ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚି ପାରିଛନ୍ତି। ତେବେ ଏହି ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଅବସରପ୍ରାପ୍ତ ପ୍ରାଧ୍ୟାପିକା ଅଞ୍ଜୁମନ ଆରା କୁହନ୍ତି,
1: 1966 ୟୁନେସ୍କୋ ପକ୍ଷରୁ ସେପ୍ଟେମ୍ବର 8 ତାରିଖକୁ ସାକ୍ଷରତା ଦିବସ ରୂପେ ଘୋଷଣା କରାଯାଇଥିଲା। ଏହି ଘୋଷଣା ପଛରେ ଏକ ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ଥିଲା, ସମଗ୍ର ବିଶ୍ୱରେ ନିରକ୍ଷରତା ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା। ଏହି ଦୃଷ୍ଟିକୋଣରୁ ପ୍ରଥମ ବିଶ୍ୱ ସାକ୍ଷରତା ଦିବସ 1967 ପାଳନ କରାଯାଇଥିଲା। ସମୟ ସହିତ ସାକ୍ଷରତାର ସଂଜ୍ଞା ମଧ୍ୟ ବଦଳିଛି। ପୂର୍ବେ ଲୋକମାନେ ନିଜ ନାମ ଲେଖିପାରୁଥିଲେ, ଅକ୍ଷର ବୋଲାଉଥିଲେ। ଏବେ ପଢିବା, ଲେଖିବା, ବୁଝିବା ଏବଂ ଡିଜିଟାଲ ଜ୍ଞାନକୁ ମଧ୍ୟ ସାକ୍ଷରତା ମଧ୍ୟରେ ଗଣାଯାଉଛି। ସାକ୍ଷରତା ନିଶ୍ଚିତ ଭାବେ ମହତ୍ତ୍ୱପୂର୍ଣ୍ଣ। ମହାତ୍ମା ଗାନ୍ଧୀ କହିଥିଲେ, ଶିକ୍ଷା ହେଉଛି ଏପରି ଏକ ଅସ୍ତ୍ର ଯାହାଦ୍ୱାରା ଦୁନିଆକୁ ବଦଳାଇ ହେବ। ପ୍ରକୃତରେ ଶିକ୍ଷାରେ ଶକ୍ତି ଅଛି। ସାକ୍ଷର ବ୍ୟକ୍ତି ନିଜ ଅଧିକାର ଏବଂ କର୍ତ୍ତବ୍ୟ ବୁଝିପାରେ। ଆର୍ଥିକ ବିକାଶ ଏହି ଶିକ୍ଷା ଦ୍ୱାରା ହିଁ ସମ୍ଭବ ହୁଏ। ଶିକ୍ଷିତ ସମାଜ ହିଁ ଦେଶର ଅର୍ଥନୀତିକୁ ମଜବୁତ କରେ। ଶିକ୍ଷାରେ ଏତେ ଶକ୍ତି ଅଛି, ଏହା ସାମାଜିକ ସମାନତାକୁ ବହନ କରେ। ଜାତି, ଧର୍ମ, ଲିଙ୍ଗ ଭେଦଭାବକୁ ଶିକ୍ଷା ହିଁ ଦୂର କରେ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଦୃଷ୍ଟିରୁ ଆମେ ଶିକ୍ଷାକୁ ଆପଣେଇଲେ ଆମର ସମାଜ ମଜବୁତ ହେବ ଏବଂ ଗୋଟିଏ ମା ଯଦି ଶିକ୍ଷିତା ତେବେ ସେ ତାର ସନ୍ତାନକୁ ଉପଯୁକ୍ତ ଶିକ୍ଷା ଦିଏ ଏବଂ ସୁସ୍ଥ ପରିବାର ଗଢେ। ୟୁନେସ୍କୋର ତଥ୍ୟ ଅନୁଯାୟୀ ଆଜି ମଧ୍ୟ ବିଶ୍ୱରେ 7 କୋଟିରୁ ଅଧିକ ଯୁବକ ଏବଂ ବୟସ୍କ ନିରକ୍ଷର ଅଛନ୍ତି। ସେଥିମଧ୍ୟରୁ ମହିଳାମାନଙ୍କର ପ୍ରତିଶତ ହେଉଛି 60। ଭାରତରେ 2011 ଜନଗଣନା ଅନୁସାରେ ସାକ୍ଷରତା ହାର 74.4 ଥିଲା, ବର୍ତ୍ତମାନ ଏହା ବଢିଛି, ଏହା 77.78% ହୋଇଛି। ଭାରତ ସରକାରଙ୍କ ଦ୍ୱାରା ସର୍ବଶିକ୍ଷା ଅଭିଯାନ ପରି ଅନେକ ଯୋଜନା କରାଯାଇଛି। ତେଣୁ ଆମ ସମସ୍ତଙ୍କୁ ଏହାର ଲାଭ ଉଠାଇବା ଉଚିତ ଏବଂ ସାକ୍ଷରତା ଆଡକୁ ଆମକୁ ଅଗ୍ରଗତି ମଧ୍ୟ କରିବା ଉଚିତ। ଓଡିଶାରେ ମଧ୍ୟ ସାକ୍ଷରତା ହାର ଜାତୀୟ ହାର ଠାରୁ କମ। ଓଡିଶା ସରକାରଙ୍କର ମୋ ସ୍କୁଲ ଅଭିଯାନ, ମଧ୍ୟାହ୍ନ ଭୋଜନ ଯୋଜନା ଏବଂ 5 ହାଇସ୍କୁଲ ରୂପାନ୍ତରଣ ଏହି ଦିଗରେ ଏକ ବହୁତ ଉଚିତ ଏବଂ ବୈପ୍ଲବିକ ପଦକ୍ଷେପ। ଏହାଦ୍ୱାରା ନିଶ୍ଚିତ ଭାବରେ ପିଲାମାନଙ୍କ ଉପରେ ଶିକ୍ଷାର ପ୍ରଭାବ ପଡିବ। ସେମାନଙ୍କର ଅଭିଭାବକ ମାନେ ଶିକ୍ଷାର ମହତ୍ତ୍ୱକୁ ବୁଝି ପିଲାମାନଙ୍କୁ ଅଧିକରୁ ଅଧିକ ସ୍କୁଲକୁ ପଠାଇ ପାରିବେ। ନୂତନ ସାକ୍ଷରତା ବିଷୟରେ ଯଦି ଆମେ

କିଛି କହିବା ତେବେ ଡିଜିଟାଲ ସାକ୍ଷରତା କଥା ଏଠାରେ ଭୁଲି ହେବ ନାହିଁ। ଆଜିର ଯୁଗ ଆଧୁନିକ ଯୁଗ ଏବଂ ଡିଜିଟାଲ ଯୁଗ, କେବଳ ବହି ପଢ଼ିଲେ ହେବ ନାହିଁ। କମ୍ପ୍ୟୁଟର, ମୋବାଇଲ, ଇଣ୍ଟରନେଟ୍ ଜାଣିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ନିହାତି ଆବଶ୍ୟକ। ପ୍ରତ୍ୟେକ ଛାତ୍ରଛାତ୍ରୀ କାହିଁକି, ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମଧ୍ୟ ଜାଣିବା ଉଚିତ। ବର୍ତ୍ତମାନ ଚାକିରି କ୍ଷେତ୍ରରେ ଏହା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି। ଏହାକୁ ଛାଡ଼ି ଆମେ କୌଣସି କାମ ସେତେଟା ସୁରୁଖୁରୁରେ କରିପାରିବା ନାହିଁ, କାରଣ ସମୟ ବଦଳି ଯାଇଛି। ଏବଂ ଯେଉଁ ଆମେ କହିବା ଟେକ୍ନିକାଲ କ୍ଷେତ୍ରରେ ଉନ୍ନତି ଘଟିଛି, ତେଣୁ ଆସନ୍ତୁ ଆମେ ସମସ୍ତେ ଶପଥ ନେବା ଯେ ଆମେ ପ୍ରତ୍ୟେକ ଅତି କମ୍ରେ ଜଣେ ନିରକ୍ଷର ବ୍ୟକ୍ତିଙ୍କୁ ସାକ୍ଷର କରିବା ପାଇଁ ଚେଷ୍ଟା କରିବା। ଆମେ ଲୋକମାନଙ୍କୁ ଉତ୍ସାହିତ କରିବା, ପ୍ରବର୍ତ୍ତାଇବା ଯେ ସେମାନେ ଶିକ୍ଷା କ'ଣ ବୁଝନ୍ତୁ, ଶିକ୍ଷିତ ହୁଅନ୍ତୁ, କାରଣ ଜଣେ ଶିକ୍ଷିତ ବ୍ୟକ୍ତି ହିଁ ସମାଜକୁ ଉନ୍ନତି ମାର୍ଗରେ ନେଇଯାଇପାରେ। ସ୍ୱାଧୀନତା ପରେ ନାରୀ ଶିକ୍ଷିତ ହୋଇଛି, ଘର କୋଣରୁ ବାହାରି ସ୍କୁଲକୁ ଯାଇଛି, ଧୀରେ ଧୀରେ ନାରୀ ବୁଝିପାରିଛି ଯେ ଶିକ୍ଷା ଏପରି ଅସ୍ତ୍ର ଯାହା ତାକୁ ସମାଜରେ ପ୍ରତିଷ୍ଠିତ କରିପାରେ, ତାକୁ ସ୍ୱାବଲମ୍ବୀ କରିପାରେ। ପ୍ରଥମତଃ ହେଉଛି ନାରୀ ତା ସନ୍ତାନର ପ୍ରଥମ ଗୁରୁ। ଶିଶୁ ପ୍ରଥମ ଶବ୍ଦ ମା ଠାରୁ ହିଁ ଶିଖେ। ମା ଯଦି ଶିକ୍ଷିତା ତେବେ ନିଶ୍ଚିତ ରୂପେ ତାର ସନ୍ତାନ ସୁସଂସ୍କାରୀ ହେବ। ଆଉ ଆର୍ଥିକ ସ୍ୱାବଲମ୍ବନ ବିଷୟରେ ଯଦି ଆମେ ବିଚାର କରିବା, ଆଜିର ନାରୀ କେବଳ ରୋଷେଇ ଘରେ ସୀମିତ ହୋଇ ରହିନାହିଁ, ସେ ଡାକ୍ତର, ଇଞ୍ଜିନିୟର, ପାଇଲଟ, ବୈଜ୍ଞାନିକ, ପୋଲିସ ଏବଂ ପ୍ରଶାସକ ହେଇପାରିଛି। ଅନେକ ନାରୀ ଆମ ପାଇଁ ଉଦାହରଣ ସାଜିଛନ୍ତି। ଏହି ଯାତ୍ରା କେବଳ ଶିକ୍ଷା ଯୋଗୁଁ ହିଁ ସମ୍ଭବ ହୋଇଛି। ନାରୀକୁ ଶିକ୍ଷିତ କରିବା ନିହାତି ଆବଶ୍ୟକ। ନାରୀ ଯଦି ଶିକ୍ଷିତ ହବ ତେବେ ସାମାଜିକ କୁସଂସ୍କାର କେବଳ ନାରୀ ଦୂର କରିପାରିବ। ଶିକ୍ଷିତ ନାରୀ ଯୌତୁକ, ବାଲ୍ୟ ବିବାହ, ଘରୋଇ ହିଂସା ଆଦି ବିରୁଦ୍ଧରେ ସଂଗ୍ରାମ କରିପାରେ। ଆଉ ଏକ କଥା ଯଦି ଚିନ୍ତା କରିବା, ଝିଅମାନେ ଅଳ୍ପ ପଢି ପାଠ ଛାଡି ଦେଉଛନ୍ତି, ଏହା ଅତ୍ୟନ୍ତ ଦୁଃଖର ବିଷୟ। ଝିଅମାନଙ୍କ ଭିତରେ, ନାରୀମାନଙ୍କ ଭିତରେ ସଚେତନତାର ବି ଅଭାବ ଦେଖାଯାଏ। ଘରେ ଗୋଟିଏ ଝିଅ ପଢେ ତେବେ ସେ ଘର ନୁହେଁ, ବରଂ ପୁରା ସେ ଅଞ୍ଚଳ ଆଲୋକିତ ହୁଏ। ଶିକ୍ଷିତା ନାରୀ ସବୁଠି ସମ୍ମାନ ପାଏ। ଶିକ୍ଷିତା ନାରୀ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସୁଯୋଗ ଆଣିପାରେ। ନାରୀ ସର୍ବଂସହା, ନାରୀ ଧରିତ୍ରୀ ସମ, ନାରୀ ଭିତରେ ଏତେ ଶକ୍ତି ଅଛି ଯେ ଶିକ୍ଷାର ଆଲୋକ ଦ୍ୱାରା ସେ ଅନ୍ୟମାନଙ୍କୁ ମଧ୍ୟ ଆଗକୁ ନେଇଯାଇପାରେ। ନେପୋଲିଅନ କେତେ ସୁନ୍ଦର କଥା କହିଥିଲେ, ମୋତେ ଜଣେ ଶିକ୍ଷିତ ମା ଦିଅ, ମୁଁ ତୁମକୁ ଏକ ଶିକ୍ଷିତ ଜାତି ଦେବି। ତେଣୁ ଶିକ୍ଷା ଜ୍ଞାନର ପାଇଁ ବହୁତ ଜରୁରୀ। ଶିକ୍ଷା ଆମ ମନର ବନ୍ଦ ଝରକାକୁ ଖୋଲି ଦିଏ, ଦୁନିଆ ବୁଝିବା ପାଇଁ ପ୍ରବର୍ତ୍ତାଏ। ଶିକ୍ଷିତା ନାରୀ ସବୁବେଳେ ସମାଜକୁ ଭଲ ବାର୍ତ୍ତା ଦିଏ, ସୁସନ୍ଦେଶ ଦିଏ। ତେଣୁ ଆମେ ସମସ୍ତେ କ'ଣ କରିବା ଯେ ଆମ ଘରର, ସାହିର, ଗାଁର କୌଣସି ଝିଅ ଯେପରି ଅଶିକ୍ଷିତ ରହିବ ନାହିଁ, କାରଣ ନାରୀ ପଢ଼ିଲେ ହିଁ ଦେଶର ବିକାଶ ହବ।

0: ଶିକ୍ଷୟତ୍ରୀ ଆକସ୍ମିକା ସ୍ୱପ୍ନଶ୍ରୀ କୁହନ୍ତି,
1: ସାକ୍ଷରତା କେବଳ ଅକ୍ଷର ଚିହ୍ନିବା କିମ୍ବା ପଢିବା ଲେଖିବାର ଦକ୍ଷତା ନୁହେଁ, ଏହା ହେଉଛି ଜ୍ଞାନର ଦ୍ୱାର ଖୋଲିବାର ଚାବିକାଠି। ଜଣେ ସାକ୍ଷର ବ୍ୟକ୍ତି ନିଜ ଅଧିକାରକୁ ବୁଝିପାରେ, ସଠିକ୍ ନିଷ୍ପତ୍ତି ନେଇପାରେ ଏବଂ ନିଜ ପରିବାର ଓ ସମାଜର ଉନ୍ନତିରେ ଭାଗ ନେଇପାରେ। ଜଣେ ଶିକ୍ଷୟିତ୍ରୀ ଭାବରେ ମୋର ବିଶ୍ୱାସ, ଶିକ୍ଷାର ଲକ୍ଷ୍ୟ କେବଳ ଭଲ ନମ୍ବର ପାଇବା ନୁହେଁ, ବରଂ ଜ୍ଞାନ, ମୂଲ୍ୟବୋଧ ଓ ସଚେତନତା ହାସଲ କରିବା। ସାକ୍ଷରତା କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଶିଶୁଙ୍କ ମନରେ ଶିଖିବା ପ୍ରତି ଆଗ୍ରହ ସୃଷ୍ଟି କରିବା, ତାଙ୍କୁ ଜ୍ଞାନମୟ ଓ ସଚେତନ ମଣିଷ ଭାବରେ ଗଢ଼ି ତୋଳିବା, ସେମାନଙ୍କ ଶିକ୍ଷା, ଆଚରଣ, ଚିନ୍ତାଧାରା, ମାନସିକ ବିକାଶକୁ ନିକଟରୁ ଦେଖିଥାଏ। ମୁଁ ଅନୁଭବ କରିଛି ଯେ ପ୍ରତ୍ୟେକ ଶିଶୁ ଅଲଗା, କାରଣ ଗଣିତରେ ଦକ୍ଷତା ଥାଏ କାହାର ତ କାହାର ଭାଷାରେ, କାହାର ବିଜ୍ଞାନରେ ଆଉ କାହାର କଳା, ସଙ୍ଗୀତ, କ୍ରୀଡ଼ା। ତେଣୁ ସମସ୍ତ ଶିଶୁଙ୍କୁ କେବଳ ନମ୍ବର ଆଧାରରେ ମାପିବା ଠିକ୍ ନୁହେଁ। ଆମେ ଯଦି ପିଲାଙ୍କୁ କେବଳ ମାର୍କ ପାଇଁ ପଢ଼ାଇବା, ତେବେ ସେମାନେ ପରୀକ୍ଷା ପାଇଁ ଶିଖିବେ, କିନ୍ତୁ ଆମେ ଯଦି ସେମାନଙ୍କୁ ଜ୍ଞାନ ପାଇଁ ଶିଖାଇବା, ସେମାନେ ଜୀବନରେ ହିଁ ଆଗେଇବେ। ଆସନ୍ତୁ ଆମେ ଆମ ପିଲାମାନଙ୍କୁ ଜ୍ଞାନର ପଥରେ ଆଗେଇ ନେବା, କାରଣ ମହିଳା ଝିଅମାନଙ୍କ ପାଇଁ ଶିକ୍ଷା ହେଉଛି ସଶକ୍ତିକରଣର ମୁଖ୍ୟ ମାଧ୍ୟମ। ଶିକ୍ଷା ସେମାନଙ୍କୁ ନିଜର ଅଧିକାର, କର୍ତ୍ତବ୍ୟ ଓ ଦାୟିତ୍ୱ ବିଷୟରେ ସଚେତନ କରେ। ଏହା ଆତ୍ମବିଶ୍ୱାସ ବଢ଼ାଇବା, ନିଜ ଜୀବନରେ ସ୍ୱାଧୀନ ନିଷ୍ପତ୍ତି ନେବାର କ୍ଷମତା ଦେଇଥାଏ। ଜଣେ ଶିକ୍ଷିତା ମହିଳା ନିଜ ପରିବାର ସହିତ ସମାଜର ଉନ୍ନତିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାନ୍ତି। ଆଜି ଯଦି ଆମେ ଗୋଟେ ଝିଅକୁ ଶିକ୍ଷା ଦଉଛୁ, ଗୋଟେ ଝିଅ ଆଜି ଯଦି ଶିକ୍ଷିତ ହେଉଛି, ଆଗକୁ ଯାଇ ସେ ସମାଜକୁ ଶିକ୍ଷା ଦେବାକୁ ଯାଉଛି, ତାର ପିଲାମାନେ, ତାଙ୍କ ତାର ସନ୍ତାନ ସନ୍ତତି ମାନେ ହୁଅନ୍ତୁ, କି ଅବା ସେ ଯଦି ଆଗକୁ ସମାଜରେ କୌଣସି ଶିକ୍ଷୟିତ୍ରୀ ହୁଏ କି କୌଣସି ଏଇ ପ୍ରକାର ଭୂମିକା ଗ୍ରହଣ କରେ, ସେହି ସମୟରେ ସେ ଏକ ଉତ୍ତମ ସମାଜ ଗଠନ କରିବାରେ ସାହାଯ୍ୟ କରିବ। ତେଣୁ ପ୍ରତ୍ୟେକ ଝିଅକୁ ଶିକ୍ଷାର ସୁଯୋଗ ଦେବା ମାନେ ଏକ ସଶକ୍ତ ପରିବାର ଓ ଉନ୍ନତ ସମାଜ ଗଢ଼ିପାରିବା। ଆମେ ଆସନ୍ତୁ ଆମେ ସମସ୍ତେ ମିଶି ଏହି ସାକ୍ଷରତା ଦିବସକୁ ସଫଳ କରିବାରେ ସହଯୋଗ କରିବା।

0: ଶିକ୍ଷିତ ନାରୀ ବିଭିନ୍ନ ବୃତ୍ତି ଓ କର୍ମକ୍ଷେତ୍ରରେ ନିଜର ଦକ୍ଷତା ଦେଖାଇପାରିଛନ୍ତି। ସେମାନେ ଶିକ୍ଷା, ଚିକିତ୍ସା, ପ୍ରଶାସନ, ବିଜ୍ଞାନ, କ୍ରୀଡ଼ା, ବ୍ୟବସାୟ, ସମାଜସେବା ଭଳି ବିଭିନ୍ନ କ୍ଷେତ୍ରରେ ଦେଶର ଉନ୍ନତିରେ ଆଗେଇ ଯାଇଛନ୍ତି। ତେଣୁ ଜଣେ ନାରୀ ଶିକ୍ଷିତ ହେଲେ ଗୋଟିଏ ପରିବାର ଶିକ୍ଷିତ ହୁଏ ଏବଂ ଶିକ୍ଷିତ ପରିବାର ମିଶି ଗୋଟିଏ ଶିକ୍ଷିତ ଓ ସଶକ୍ତ ଦେଶ ଗଢିପାରିବେ। ଏ ବିଷୟରେ ଶିକ୍ଷୟତ୍ରୀ ଅନସୁୟା ମହାପାତ୍ର କୁହନ୍ତି,
1: ଚଳିତ ବର୍ଷ 2026ର ବାର୍ତ୍ତା ବା ଥିମ୍ ରହିଛି ଲିଟେରାସି ଫର ପିପୁଲ ପ୍ଲାନେଟ ଆଣ୍ଡ ପ୍ରସ୍ପରିଟି, ଅର୍ଥାତ୍ ମାନବ, ଗ୍ରହ ଏବଂ ସମୃଦ୍ଧି ପାଇଁ ସାକ୍ଷରତା। ତେଣୁ ଆଜି ଦିବସର ମହତ୍ଵ ବ୍ୟକ୍ତିରୁ ବିଶ୍ୱ ଯାଏ ପରିବ୍ୟାପ୍ତ ହେବାର ସୂଚନା ଦିଏ। ବ୍ୟକ୍ତିଗତ ସାକ୍ଷରତାରେ ଏହି ଦିବସର ମହତ୍ଵ ସ୍ଥିର ନ ରହି ଏହା ବୈଶ୍ୱିକ ଏବଂ ଦୀର୍ଘକାଳ ପାଇଁ ପ୍ରଗତି ଓ ସ୍ଥିରତାକୁ ସଂଯୋଗ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ବ୍ୟକ୍ତି ସାକ୍ଷର ହେଲେ ଶିକ୍ଷା ଲାଭ ପାଇଁ ପ୍ରସ୍ତୁତ ହୋଇଥାଏ। ତେଣୁ ଶିକ୍ଷାର ମୂଳ ଭିତ୍ତି ବା ପ୍ରଥମ ସୋପାନ ହିଁ ସାକ୍ଷରତା ବୋଲି ଧରାଯାଏ। ମାନବ ସମ୍ବଳର ସର୍ବାଙ୍ଗୀନ ବିକାଶ, ସୁଦୃଢ଼ ସମାଜ ଗଠନ ଏବଂ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ସାକ୍ଷରତା ଜରୁରୀ ଅଟେ। ସାକ୍ଷରତା ଏକ ଅଭିଯାନ। ଏହି ଅଭିଯାନ ଦ୍ୱାରା ପଢା ଲେଖା ଶିଖିଥିବା ଏବଂ ପରେ ଶିକ୍ଷା ଲାଭ କରିଥିବା ବ୍ୟକ୍ତିର ମାନବାଧିକାର, ସାମାଜିକ

0: ନ୍ୟାୟିକ ଦିଗ ଏବଂ ସାମଗ୍ରିକ ବିକାଶର ପଥ ଉନ୍ମୁକ୍ତ ରହେ। ଅଧୁନା ସାକ୍ଷରତାର ସଂଜ୍ଞା ଆଉ ଅଧିକ ଦୁଇପାଦ ଆଗରେ ଦେଶରେ ବେଟି ପଢ଼ାଓ ବେଟି ବଚାଓ ଅଭିଯାନ ରାଷ୍ଟ୍ରୀୟ ସାକ୍ଷରତା ମିଶନ ସାକ୍ଷର ଭାରତ ମିଶନ ପଢ଼ନା ଲିଖନା ଅଭିଯାନ ଗ୍ରାମୀଣ ଡିଜିଟାଲ ସାକ୍ଷରତା ଅଭିଯାନ ନବଭାରତ ସାକ୍ଷର ଅଭିଯାନ ପରି ଅସଂଖ୍ୟ ଯୋଜନା ପ୍ରଣୟନ ହୋଇଛି। ଜାତୀୟ ଶିକ୍ଷାନୀତି 2020 ପ୍ରଣୀତ ହୋଇଛି। ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ 5G ମାଧ୍ୟମରେ ବିଦ୍ୟାଳୟର ରୂପାନ୍ତରୀକରଣ କରାଯାଇଛି। ତେଣୁ ଆମେ ପ୍ରଥମେ ସାକ୍ଷର ହେବାର ଆବଶ୍ୟକତାକୁ ଉପଲବ୍ଧି କରିବା, ଆମ ପାଇଁ ସାକ୍ଷରତାର ଜାଗରଣ କେତେ ଅନିବାର୍ଯ୍ୟ ତାହା ଅନୁଭବ କରିବା। ଅନାଦିକାଳରୁ ଜ୍ଞାନକୁ ଆଲୋକ ସହିତ ତୁଳନା କରାଯାଇଛି। ଜ୍ଞାନ ଚକ୍ଷୁ ଖୋଲିଲେ ବ୍ୟକ୍ତିର ଅଜ୍ଞାନତା ଦୂର ହୁଏ ଓ ଅନ୍ତର୍ନିହିତ ଶକ୍ତିର ପରିପ୍ରକାଶ ହୁଏ। ଶିକ୍ଷା ବ୍ୟକ୍ତିକୁ ଦିଏ କୁଶଳତା, ଏହି କୁଶଳ ବ୍ୟକ୍ତି ହୁଏ ସମର୍ଥ, ସଫଳ ଏବଂ ଆତ୍ମନିର୍ଭର ବା ସ୍ୱାବଲମ୍ବୀ। ଯେକୌଣସି ପରିସ୍ଥିତିରେ ଥାଉ ନା କାହିଁକି ବ୍ୟକ୍ତି ସ୍ଥାନ କାଳ ଧର୍ମ ଲିଙ୍ଗ ନିର୍ବିଶେଷରେ ଶିକ୍ଷା ଲାଭ କରିବା ନିଜ ପାଇଁ ଏକାନ୍ତ ଆବଶ୍ୟକ। ଯେଉଁ ରାଷ୍ଟ୍ରର ନାଗରିକ ଯେତେ ଶିକ୍ଷିତ ସେହି ଦେଶ ସେତେ ଉନ୍ନତ। ଏକଦା ଜାତିର ପିତା ମହାତ୍ମା ଗାନ୍ଧୀ ସ୍ୱାଧୀନତାଠାରୁ ଶିକ୍ଷାକୁ ଅଧିକ ମହତ୍ତ୍ୱ ଦେଇଥିଲେ, କାରଣ ଶିକ୍ଷିତ ବ୍ୟକ୍ତି ହିଁ ସ୍ୱାଧୀନତାକୁ ବୁଝିପାରେ ଏବଂ ରାଷ୍ଟ୍ର ପରିଚାଳନାରେ ଭାଗିଦାରୀ ହୁଏ। ବିଶେଷ କରି ନାରୀ ସାକ୍ଷରତା ଓ ଶିକ୍ଷାର ରହିଛି ଅଧିକ ଗୁରୁତ୍ୱ। ନାରୀଟି ନିଜ ସନ୍ତାନର ପ୍ରଥମ ଶିକ୍ଷାଦାତ୍ରୀ, ପରିବାରର ପାଳନକର୍ତ୍ତୀ। ପରିବାରର ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ ଭାରସାମ୍ୟ ରକ୍ଷାରେ ସେ ପାରଙ୍ଗମ ହୁଏ ଏବଂ ଗଢ଼ିଥାଏ ସୁସ୍ଥ ପରିବାର ଏବଂ ସମୃଦ୍ଧ ରାଷ୍ଟ୍ର। ଆଜିର ଡିଜିଟାଲ ସାକ୍ଷର ଆହ୍ୱାନକୁ ସମସ୍ତେ ଗ୍ରହଣ କରିବା ଅତ୍ୟନ୍ତ ଆବଶ୍ୟକ, କାରଣ ଆଜିର ଯୁଗ ଡିଜିଟାଲ ଯୁଗ, ଇଣ୍ଟରନେଟ୍ର ଦୁନିଆ। ବହୁବିଧ ୱେବସାଇଟ୍ରୁ ତଥ୍ୟ ମିଳିବା ଏବଂ ନିଜକୁ ବିଶ୍ୱ ସହିତ ଯୋଡ଼ିବା ଏହାଦ୍ୱାରା ସମ୍ଭବ ହୁଏ। ତେବେ ଶେଷରେ ଏତକ କହିବି, ଆସନ୍ତୁ ସାକ୍ଷରତାର ଦୀପ ପ୍ରଜ୍ୱଳନ କରି ନିଜେ ଶିକ୍ଷିତ ହୋଇ ଅନ୍ୟକୁ ମଧ୍ୟ ସାକ୍ଷର ଓ ଶିକ୍ଷିତ କରିବାରେ ସଂକଳ୍ପବଦ୍ଧ ହେବା।
1: କୁହାଯାଏ, ମା ହେଲେ ପାଠୋଇ, ଦେଶ ଯିବ ଆଗେଇ। ଏ ନାରୀ ହେଉଛନ୍ତି ପରିବାର ଓ ସମାଜର ମୁଖ୍ୟ ଆଧାର। ଜଣେ ନାରୀ ଶିକ୍ଷିତ ହେଲେ ସେ କେବଳ ନିଜେ ଆତ୍ମନିର୍ଭରଶୀଳ ହୁଏ ନାହିଁ, ପରିବାର ଓ ସମାଜର ଉନ୍ନତିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ତେଣୁ ନାରୀ ସାକ୍ଷରତା ହେଉଛି ସମାଜର ମୁଖ୍ୟ ଆଧାର। ତେବେ ଏ ବିଷୟରେ ଡକ୍ଟର ପ୍ରଭବତୀ ପଣ୍ଡା କୁହନ୍ତି,
2: ଆମର ଗୋଟିଏ କଥା ଅଛି, ଇଫ୍ ୱି ଟିଚ୍ ଏ ମ୍ୟାନ୍ ୱି ଟିଚ୍ ଏ ପର୍ସନ୍, ଇଫ୍ ୱି ଟିଚ୍ ଏ ୱୁମେନ୍ ୱି ଟିଚ୍ ଏ ନେସନ୍। ତେଣୁ ନାରୀମାନଙ୍କୁ ଶିକ୍ଷା ଦେଇ ଶିକ୍ଷିତ କରାଇବା ଏକାନ୍ତ ଜରୁରୀ। ଏହାର ଗୁରୁତ୍ୱକୁ ହୃଦୟଙ୍ଗମ କରି ମହାତ୍ମା ଗାନ୍ଧୀ, କୁଳବୃଦ୍ଧ ମଧୁସୂଦନ ପ୍ରଭୃତି ଏହାର ପ୍ରସାର ଦିଗରେ ଅଗ୍ରଣୀ ଥିଲେ। ନାରୀ ତଥା କିଶୋରୀ କନ୍ୟାଙ୍କର ଯେତେ ସମସ୍ୟା ରହିଛି ସେସବୁର ମୂଳରେ ରହିଛି ଅଜ୍ଞତା, ନିରକ୍ଷରତା। ଶିକ୍ଷା ହିଁ ବ୍ୟକ୍ତି ଓ ସମାଜର, ଦେଶର ସମସ୍ତ ଉନ୍ନତିର ମାପକାଠି। ଜ୍ଞାନର ପ୍ରଦୀପ ସମସ୍ତଙ୍କ ହୃଦୟରେ ଜାଳି ଉଠିଲେ ସମଗ୍ର ମାନବ ସମାଜ ଉଦ୍ଭାସିତ ହେବ। ସାରା ଜୀବନ ସମସ୍ତଙ୍କର ଶିକ୍ଷା ଗ୍ରହଣ କରିବାର ଅଛି, ମାତ୍ର ବାଲ୍ୟକାଳ ହିଁ ବିଦ୍ୟା ଶିକ୍ଷାର ପ୍ରକୃଷ୍ଟ ସମୟ। ଦେଶ ଓ ଜାତିର ଭବିଷ୍ୟତ ହେଉଛି ଛାତ୍ର ସମାଜ, ସେମାନଙ୍କ ଭିତରେ ଭରି ରହିଛି ପ୍ରଚୁର ପ୍ରତିଭା, ତାଙ୍କୁ ଠିକ୍ ବାଟରେ ପରିଚାଳିତ କରିବାର ଦାୟିତ୍ୱ ହେଉଛି ପରିବାରର, ସମାଜର, ମୁଖ୍ୟତଃ ଗୁରୁଙ୍କର। ବିଦ୍ୟା ଶିକ୍ଷା ଦ୍ୱାରା ବିନୟୀ ହୁଅନ୍ତି ପିଲାମାନେ, ଅହଙ୍କାରଠାରୁ ଦୂରେଇ ରହି ଶିଖିବାର ପ୍ରବୃତ୍ତି ଜାଗ୍ରତ କରନ୍ତି, ଜୀବନ ଯୁଦ୍ଧରେ ସମସ୍ୟାକୁ ସାମ୍ନା କରି ଆଗକୁ ଅଗ୍ରସର ହେବା ହିଁ ଶିକ୍ଷାର ପ୍ରଥମ ଲକ୍ଷ୍ୟ। କୌଣସି ଚାପ ବା ଅବସାଦଠାରୁ ଦୂରେଇ ରହି ନିଜର କର୍ତ୍ତବ୍ୟ କରିବା ଉଚିତ, ଶିକ୍ଷାର ପରିବେଶ ଚାପମୁକ୍ତ ରହିବା ଉଚିତ। ଏଥିପାଇଁ ପ୍ରତ୍ୟେକ ଅଭିଭାବକ, ଶିକ୍ଷକ ଓ ସରକାର ସଜାଗ ରହିବା ଦରକାର। ମାତୃଭାଷା ମାଧ୍ୟମରେ ପିଲାଟି ସବୁ ମନ କଥା ପ୍ରକାଶ କରିପାରେ, ତାଦ୍ୱାରା ତାର ଆତ୍ମବିଶ୍ୱାସ ବଢ଼ିଥାଏ। ବ୍ୟକ୍ତିର ସ୍ମରଣ ଶକ୍ତି ସୀମିତ, କିନ୍ତୁ ସୃଜନୀ ଶକ୍ତି ଅସୀମିତ। ଏହି ଶକ୍ତି ପିଲା ଭିତରେ ଲୁକ୍କାୟିତ ଭାବେ ଥାଏ, ଏହାକୁ ବିକଶିତ କରିବା ପାଇଁ ଦରକାର ଶିକ୍ଷା। ସ୍ମରଣ ଶକ୍ତି ଦ୍ୱାରା ସାମୟିକ ସଫଳତା ପାଇ ହୁଏ, ମାତ୍ର ସୃଜନୀ ଶକ୍ତି ଦିଏ ଜୀବନରେ ସ୍ୱାର୍ଥକତା। ପିଲାବେଳ ହେଉଛି ବ୍ୟକ୍ତିତ୍ୱ ବିକାଶର ମୂଳଦୁଆ, ଶିକ୍ଷା ହେଉଛି

ଶ୍ରେଷ୍ଠ ସଶକ୍ତିକରଣ ପ୍ରକ୍ରିୟା। ଶିକ୍ଷାର୍ଥୀମାନେ ଲକ୍ଷ୍ୟ ସ୍ଥିର କରି ଆଗେଇଲେ ନିଶ୍ଚୟ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ। ନିଜକୁ ଆଗେ ସମର୍ଥ କରିବା ଦରକାର, ସଫଳତା ପଛେ ପଛେ ନିଶ୍ଚୟ ଆସିବ। ଅଭିଭାବକମାନେ ପିଲାଙ୍କ ଉପରେ ଚାପ ଦେବା ଆଦୌ ଉଚିତ ନୁହେଁ। ଏହା କୋମଳମତୀ ପିଲାଙ୍କ ମନରେ ମାନସିକ ଚାପ ଓ ଉତ୍ତେଜନା ସୃଷ୍ଟି କରିଥାଏ ଏବଂ ଅବାଧକୁ ନେଇଯାଏ। ଜଣେ ଶିକ୍ଷାର୍ଥୀ ନିଜର ଆତ୍ମବିଶ୍ୱାସ ବଳରେ ଜୀବନକୁ ସରସ ସୁନ୍ଦର କରିପାରିବ। ଶିଖିବାର ଇଚ୍ଛା ନେଇ, ଏକ ସଂସ୍କୃତି ସମ୍ପନ୍ନ ମନ ନେଇ, ନିଜର ଦ୍ୱାର ଓ ଝରକା ସର୍ବଦା ଖୋଲା ରଖିବା ଉଚିତ। ଅନ୍ୟକୁ ସମ୍ମାନ ଦେବା, ସୂର୍ଯ୍ୟ ପରି ସମୁଦ୍ର ଠାରୁ ଜଳଗ୍ରହଣ କରି ବର୍ଷା ଆକାରରେ ପୁଣି ଜନମଙ୍ଗଳ ପାଇଁ ଫେରାଇ ଦେବାର ମାନସିକତା ରଖିବା, ଯାହା ମଣିଷକୁ ମହତ୍ତର ସୋପାନକୁ ଉନ୍ନୀତ କରେ, ତାହା ହିଁ ପ୍ରକୃତ ଶିକ୍ଷା। ଶିକ୍ଷା ଦ୍ୱାରା ବ୍ୟକ୍ତିର ବ୍ୟକ୍ତିତ୍ୱର ଉତ୍ତରଣ ହୁଏ, ଏଥିରୁ ଉଦ୍ଗତ ହୁଏ ମଣିଷ ପଣିଆ। ଏହି ଦିବ୍ୟ ଭାବନା ମଣିଷ ଭିତରେ ଅବତରିଲେ ହୃଦୟ ତାର ପ୍ରସାରିତ ହୁଏ, ମୁକ୍ତ ହୁଏ ସଂକୀର୍ଣ୍ଣତା ଓ କ୍ଷୁଦ୍ରତାରୁ। ସେ ଯୋଡ଼ି ହୁଏ ମଣିଷ ସହିତ ମଣିଷକୁ, ପରିବେଶକୁ, ସମଗ୍ର ବିଶ୍ୱକୁ ବ୍ୟାପ୍ତ ହୋଇଯାଏ। ଯେଉଁ ଭାବ ଯେଉଁ ଶିକ୍ଷା ଉଦ୍ଭୁତ କରିଥିଲା ଗୌତମ ବୁଦ୍ଧଙ୍କୁ, ବିବେକାନନ୍ଦଙ୍କୁ, ମହାତ୍ମା ଗାନ୍ଧୀଙ୍କୁ, ମଧୁସୂଦନ ଓ ଗୋପବନ୍ଧୁଙ୍କୁ, ସ୍ୱତ ଆକାଶରୁ ବରସାର ଧାରା ଝରି ଆସିଲା ପରି ହୃଦୟରୁ ଝରି ଆସେ କରୁଣାର ବାରି, ପୋଛିଦିଏ ଯେତେ ସବୁ କାଳିମା, ଦୂର କରେ ଅନ୍ଧକାର, ଜାଳିଦିଏ ଦୀପଟିଏ ଯାହା ସମାଜକୁ ପଥ ଦେଖାଏ।

ବର୍ତ୍ତମାନର ଯୁଗ ହେଉଛି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯୁଗ। ଏହି ସମୟରେ କେବଳ ପାରମ୍ପରିକ ଅକ୍ଷର ଜ୍ଞାନ ନୁହେଁ, ବରଂ ଡିଜିଟାଲ ସାକ୍ଷରତା ମଧ୍ୟ ଜରୁରୀ ହୋଇପଡ଼ିଛି। ସମସ୍ତେ ବିଭିନ୍ନ ଯୋଜନା ବିଷୟରେ ଜାଣିବା ଦରକାର, ତେବେ ଯାଇ ଦେଶରୁ ନିରକ୍ଷରତା ସମ୍ପୂର୍ଣ୍ଣ ଭାବରେ ଦୂର ହୋଇପାରିବ, ଆଉ ଗୋଟିଏ ସୁସ୍ଥ ସମୃଦ୍ଧ ଶକ୍ତିଶାଳୀ ଭାରତ ଗଠନ କରାଯାଇପାରିବ।

ଆନ୍ତର୍ଜାତିକ ସାକ୍ଷରତା ଦିବସ ଅବସରରେ ଆପଣମାନେ ଶୁଣୁଥିଲେ ରୂପକ ନାରୀ ସାକ୍ଷରତା ସମାଜର ପ୍ରଗତିର ଆଧାର। ଭଉଣୀ ଆପଣମାନେ ତ ଆମର କାର୍ଯ୍ୟକ୍ରମ ଶୁଣିଲେ, କିନ୍ତୁ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ଼ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ। ନମସ୍କାର।

0: ଧରି ଚାଲିଥିବା ସଂଘର୍ଷ ପରେ ଏହି ଆକ୍ରମଣ ହୋଇଛି, ଯାହା ଦେଶର ଗୃହଯୁଦ୍ଧରେ 4 ବର୍ଷର ଯୁଦ୍ଧବିରତିକୁ ଉଲ୍ଲଂଘନ କରୁଛି। ସାଉଦି କର୍ତ୍ତୃପକ୍ଷ କହିଛନ୍ତି ଯେ ହୁତି ବିଦ୍ରୋହୀମାନେ ସାଉଦି ସହରର ଆଭା ନଜରନ୍ ଏବଂ ଖାମିସ୍ ମୁସାଇଟ୍ରେ ବେସାମରିକ ଏବଂ ଅର୍ଥନୈତିକ ସୁବିଧା କେନ୍ଦ୍ରଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରିବା ଫଳରେ ମହିଳା ଏବଂ ଶିଶୁଙ୍କ ସମେତ 73 ଜଣ ଆହତ ହୋଇଛନ୍ତି। ବିଶ୍ୱ ପାରା ତୀରନ୍ଦାଜି ପ୍ରତିଯୋଗିତାର ଆଜି ଅହମ୍ମଦାବାଦରେ ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟରେ ଭାରତ 2 ସ୍ୱର୍ଣ୍ଣପଦକ ବିଜୟୀ ହୋଇଛି। ହରବିନ୍ଦର ସିଂ ଏବଂ ବିଜୟ ସୁଣ୍ଡି ପୁରୁଷ ଡବଲ୍ସ ଫାଇନାଲ୍ସରେ ସ୍ଲୋଭାକିଆ ଯୋଡ଼ିଙ୍କୁ 6-2 ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ପୂର୍ବରୁ ବ୍ୟାଙ୍କକ୍ ଏବଂ ନୋଭେମେଷ୍ଟାରେ ଅନୁଷ୍ଠିତ ପ୍ରତିଯୋଗିତାରେ ମଧ୍ୟ ଏହି ଭାରତୀୟ ଯୋଡ଼ି ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ଓଡ଼ିଶା ସମେତ ବିହାର, ପୂର୍ବ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆଜି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଭଦୋଦରାଠାରେ 35,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ସାକ୍ଷରତାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସାକ୍ଷରତା ଦିବସ। ଭାରତରତ୍ନ ଡକ୍ଟର ଭୂପେନ ହଜାରିକାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ଓଡ଼ିଶା ସମେତ 6 ରାଜ୍ୟରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ସତର୍କତା ଜାରି। ସମ୍ବାଦ ଶେଷ ହେବ।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi lays foundation stone, inaugurates and dedicates to the nation development projects worth 35,000 crore rupees in Gujarat. Says India has emerged as a global manufacturing hub, producing its own advanced train and metro coaches. Prime Minister Modi to inaugurate and address the Global FinTech Fest, GFF 2026, in Mumbai this evening. Bombay High Court refuses to quash summons issued to Congress MP Rahul Gandhi in 2019 defamation case over his remarks against Prime Minister Narendra Modi. IMD forecasts heavy rainfall over Bihar, eastern Uttar Pradesh, Odisha, West Bengal and northeastern parts of the country today. And India wins 2 gold and 1 silver at the 2026 World Para Archery Series in Ahmedabad today. Prime Minister Narendra Modi today inaugurated and laid the foundation stone for various development initiatives worth over 35,000 crore rupees in Vadodara in Gujarat. The Prime Minister dedicated to the nation 3 key sections of the Western Dedicated Freight Corridor, marking the full completion and operationalization of the freight corridor network. PM Modi also flagged off freight train services from New Sarnand, New Makarpura, New Umargam and New JNPT along with a new passenger train service between Tanda Road and Vadodara, connecting remote tribal regions of Alirajpur to the national rail grid. Addressing the huge gathering, the Prime Minister emphasized that India has emerged

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜ୍ୟରେ ଅଧିକ ପୁଞ୍ଜିନିବେଶ ଲକ୍ଷ୍ୟରେ

0: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ଥିବା ସୁଯୋଗ ଓ ସମ୍ଭାବନା ଉପରେ ଶିଳ୍ପପତିଙ୍କ ସହ କରିବେ ଆଲୋଚନା। ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ସରକାରୀ ଓ ବେସରକାରୀ କୋଠାର ଚିହ୍ନଟ ପାଇଁ ସ୍ୱତନ୍ତ୍ର ଦଳ ଗଠନ କଲେ ରାଜ୍ୟ ସରକାର। ଜନସାଧାରଣ ଧରିତ୍ରୀ ଓ ସମୃଦ୍ଧି ପାଇଁ ସାକ୍ଷରତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତୀୟ ସାକ୍ଷରତା ଦିବସ। ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା। ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ନେଇ 15 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଓଡ଼ିଶାକୁ ଅଧିକ ପୁଞ୍ଜିନିବେଶ ଆଣିବା ଏବଂ ବିଶ୍ୱସ୍ତରରେ ରାଜ୍ୟର ନିବେଶ ସମ୍ଭାବନାକୁ ପ୍ରଦର୍ଶନ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ବିଦେଶୀ ପୁଞ୍ଜିନିବେଶର ସୁଯୋଗ ଏବଂ ସମ୍ଭାବନା ଉପରେ ବିଶ୍ୱର ନିବେଶକ ଓ ଶିଳ୍ପପତିମାନଙ୍କୁ ଅବଗତ କରାଇବେ। ଏଥିସହ ରାଜ୍ୟର ବିଭିନ୍ନ ଦେଶର ବ୍ୟବସାୟିକ ଏବଂ ଶିଳ୍ପ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯିବ। ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି ଓଡ଼ିଶା ବିଶ୍ୱସ୍ତରୀୟ ନିବେଶ ପାଇଁ ଏକ ପସନ୍ଦଯୋଗ୍ୟ ଗନ୍ତବ୍ୟସ୍ଥଳ ଭାବେ ଉଭା ହୋଇଛି। ନିବେଶକଙ୍କ ବିଶ୍ୱାସ, ଅନୁକୂଳ ଶିଳ୍ପନୀତି ଏବଂ ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ଦ୍ରୁତଗତିକୁ ପ୍ରାଥମିକତା ଦେଇ ରାଜ୍ୟରେ ଶିଳ୍ପ ଓ ବ୍ୟବସାୟିକ ପରିବେଶ ପ୍ରସ୍ତୁତ ହୋଇଛି। ବିଶ୍ୱସ୍ତରୀୟ ନିବେଶକ ଏବଂ ଶିଳ୍ପ ନେତୃତ୍ୱଙ୍କ ସହ ଓଡ଼ିଶାର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଶ୍ରୀ ମାଝୀ କହିଛନ୍ତି। ଗସ୍ତର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଆବୁଧାବିରେ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଏବଂ ଇଣ୍ଡିଆନ୍ ବିଜିନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍ର ପ୍ରମୁଖ ନେତୃତ୍ୱଙ୍କ ସହ ଆଲୋଚନା କରିବେ। ସନ୍ଧ୍ୟାରେ ଦୁବାଇରେ ଏକ ଜିଲ୍ଲା ଏକ ଉତ୍ପାଦ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ବିଭିନ୍ନ ଉତ୍ପାଦର ପ୍ରଦର୍ଶନୀକୁ ଉଦ୍ଘାଟନ କରିବେ। ୟୁଏଇ ସରକାରଙ୍କ ବିଭିନ୍ନ ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ସେଠାରେ ଉଚ୍ଚସ୍ତରୀୟ ଆଲୋଚନା କରିବା ସହ ନିବେଶକ, ଶିଳ୍ପପତି ଏବଂ ବ୍ୟବସାୟିକ ପ୍ରତିନିଧିଙ୍କ ସହ ବୈଠକ କରିବେ। ଏହାବ୍ୟତୀତ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗଦେଇ ରାଜ୍ୟରେ ନିବେଶ ପାଇଁ ରହିଥିବା ସୁଯୋଗ ସମ୍ପର୍କରେ ଅବଗତ କରାଇବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ମଧ୍ୟ ମତ ବିନିମୟ କରିବେ ବୋଲି ଜଣାପଡ଼ିଛି। ରାଜ୍ୟରେ ଥିବା ବିପଦପୂର୍ଣ୍ଣ ସରକାରୀ ଓ ବେସରକାରୀ କୋଠାକୁ ଆଗାମୀ 15 ଦିନ ମଧ୍ୟରେ ଚିହ୍ନଟ ପାଇଁ ସରକାର ଏକ ସ୍ୱତନ୍ତ୍ର ଦଳ ଗଠନ କରିଛନ୍ତି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଏହି ଦଳ କୋଠାଗୁଡ଼ିକର ସ୍ଥିତି ଏବଂ ସୁରକ୍ଷାର ଆକଳନ କରିବେ। ବିଶେଷକରି କଟକ ଓ ପୁରୀ ଜିଲ୍ଲାରେ ଥିବା ବିପଦସଂକୁଳ କୋଠାଗୁଡ଼ିକର ଚିହ୍ନଟ ପ୍ରକ୍ରିୟାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଯାଞ୍ଚ ରିପୋର୍ଟ ଦାଖଲ କରିବାକୁ ସ୍ୱତନ୍ତ୍ର ଦଳକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି।
1: ଟିକେ ଅନସେଫ୍ ବିଲ୍ଡିଂ ଅଛି, ସରକାରୀ ବିଲ୍ଡିଂ ଗୁଡ଼ିକ, ସେଗୁଡ଼ିକୁ ମଧ୍ୟ ଆମେ ସବୁ ଆକଳନ କରାହେଇଥିଲା, ନୋଟିସ୍ ମଧ୍ୟ କରାହେଇଥିଲା। ଖୁବ୍ ଜଲ୍ଦି ଅନସେଫ୍ ବିଲ୍ଡିଂ ଗୁଡ଼ାକୁ ଡିମୋଲିସ୍ କରିବା ପାଇଁ ନୋଟିସ୍ କରାଯିବ। ଯେଉଁଗୁଡ଼ା ଆମ ଡିପାର୍ଟମେଣ୍ଟରେ ଥିବ ଆମେ ତାକୁ କରିବୁ, ଏବଂ ଅନ୍ୟ ଡିପାର୍ଟମେଣ୍ଟରେ ଥିଲେ ସେ ଡିପାର୍ଟମେଣ୍ଟ ସହିତ ଯୋଗାଯୋଗ କରିକି ତାଙ୍କୁ କୁହାଯିବ। ଯେଉଁ ପ୍ରାଇଭେଟ୍ ଘରଗୁଡ଼ା ମଧ୍ୟ ସେ କଣ୍ଡିସନ୍ ଆସିଥିବ ତାକୁ ମଧ୍ୟ ଆମେ ନୋଟିସ୍ କରିବୁ। ଗୋଟେ 15 ଦିନିଆ ଗୋଟେ କମିଟି କରିଛୁ, ସେ ଟିମ୍ ପୁରା ଇନକ୍ୱାରି କରିକି ଆକୁ ତଦନ୍ତ କରିବେ। ଯେଉଁଗୁଡ଼ା ଅନସେଫ୍ କ୍ୟାଟେଗୋରିରେ ଆସିବେ ସେଗୁଡ଼ିକୁ ଆମେ ଡିମୋଲିସ୍ କରିବୁ।
0: ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଏନ୍ସିଏସ୍ଟିର ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ ଭୁବନେଶ୍ୱର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଜନଜାତିଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ଓ ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷା, ନିଯୁକ୍ତି, ଜୀବନ ଜୀବିକା ଏବଂ ଅଧିକାର ସମ୍ପର୍କରେ ଆଲୋଚନା କରିଛନ୍ତି। ଆଦିବାସୀ ସମାଜର ସମସ୍ୟାଗୁଡ଼ିକୁ ଠିକ୍ ଭାବେ ଚିହ୍ନଟ କରି ସେଗୁଡ଼ିକର ସମାଧାନ ପାଇଁ ପ୍ରଶାସନ ଏବଂ ସମ୍ପୃକ୍ତ କମିଟିଗୁଡ଼ିକୁ ଅଧିକ ଦାୟିତ୍ୱବୋଧ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବୈଠକରେ ଆଦିବାସୀ ସମ୍ପ୍ରଦାୟର ବିଭିନ୍ନ ପ୍ରସଙ୍ଗ, ଅଧିକାର ଏବଂ ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରାଯାଇଛି। ଭୁବନେଶ୍ୱରସ୍ଥିତ କୃଷି ଭବନଠାରେ ରାଜ୍ୟ କ୍ଷେତ ଯୋଜନା ଆଖୁ ଉନ୍ନୟନ ପ୍ରଯୁକ୍ତି ମିଶନ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେଇ ଅଧିକ ଅମଳ ପାଇଁ ଆଧୁନିକ ପ୍ରଣାଳୀରେ ଆଖୁ ଚାଷ ଉପରେ ଗୁରୁତ୍ୱାରୋପ କରିଛନ୍ତି। କାର୍ଯ୍ୟକ୍ରମରେ ବୟନ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇଥିଲେ। ଜନସାଧାରଣଙ୍କୁ ମୌଳିକ ସୁବିଧା ଓ ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ସମ୍ବଲପୁର ଜିଲ୍ଲାରେ ଆୟୋଜିତ ଜିଲ୍ଲା ସମନ୍ୱୟ ଓ ତଦାରଖ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ, ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି। ସମାଜରେ ସାକ୍ଷରତାର ଗୁରୁତ୍ୱକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କରାଯାଉଛି। ଆଜି ଦିବସର ବାର୍ତ୍ତା ରହିଛି ଜନସାଧାରଣ ଧରିତ୍ରୀ ଓ ସମୃଦ୍ଧି ପାଇଁ ସାକ୍ଷରତା। 1966 ମସିହା ଅକ୍ଟୋବର 26 ତାରିଖରେ ପ୍ରଥମ

ଥର ପାଇଁ ୟୁନେସ୍କୋର ଚତୁର୍ଦ୍ଦଶ ସାଧାରଣ ସମ୍ମିଳନୀରେ ସେପ୍ଟେମ୍ବର 8 ତାରିଖକୁ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ପାଇଁ ଘୋଷଣା କରାଯାଇଥିଲା। 1967 ମସିହାରୁ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷ ଦିବସ ପାଳନର 60ତମ ବାର୍ଷିକୀ ଅନୁଷ୍ଠିତ ହେଉଛି। ଭାରତର ସାମଗ୍ରିକ ସାକ୍ଷରତା ହାର 80.9% ହୋଇଛି। ଶିକ୍ଷା ମନ୍ତ୍ରଣାଳୟର ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ଅଧୀନରେ 15 ବର୍ଷରୁ ଉର୍ଦ୍ଧ୍ୱଙ୍କ କ୍ଷେତ୍ରରେ ସାକ୍ଷରତା ହାର 95% କିମ୍ବା ତାଠାରୁ ଅଧିକ ଥିଲେ ସେହି ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳକୁ ସମ୍ପୂର୍ଣ୍ଣ ସାକ୍ଷର ଅଞ୍ଚଳ ଭାବେ ମାନ୍ୟତା ପ୍ରଦାନ କରାଯାଇଥାଏ। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ଶିକ୍ଷା ହେଉଛି ମନୁଷ୍ୟର ପ୍ରକୃତ ପରିଚୟ। ଜଣେ ସାକ୍ଷର ବ୍ୟକ୍ତି କେବଳ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ସମାଜ ଓ ଦେଶର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ସାକ୍ଷରତାର ବାର୍ତ୍ତାକୁ ପ୍ରତି କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ସାମୁହିକ ପ୍ରୟାସ ଜରୁରୀ ବୋଲି ଶ୍ରୀ ସୁରଜ କହିଛନ୍ତି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ସିଭିଲ୍ କୋର୍ଟ ପରିସରରେ ଆସନ୍ତା 12 ତାରିଖରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏଥିରେ ଦେୱାନୀ ଫୌଜଦାରୀ ମାମଲା, ବୈବାହିକ ବିବାଦ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ବ୍ୟାଙ୍କ ଋଣ ପରିଶୋଧ, ବିଦ୍ୟୁତ୍ ଓ ଜଳକର ସମ୍ପର୍କିତ ବିବାଦ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯିବ। ଏନେଇ କୌଣସି ପ୍ରକାର ଅଦାଲତ ଦେୟ ଦେବାକୁ ପଡ଼ିବ ନାହିଁ। ନ୍ୟାୟପ୍ରାପ୍ତି ପ୍ରକ୍ରିୟାକୁ ଅଧିକ ସରଳ, ସୁଗମ ଏବଂ ଲୋକାଭିମୁଖୀ କରିବାରେ ଲୋକ ଅଦାଲତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱ ଫିଜିଓଥେରାପି ଦିବସ ଆଜି ପାଳନ କରାଯାଉଛି। ଏହି ଅବସରରେ ଭାରତୀୟ ଫିଜିଓଥେରାପି ସଂଘ ଓଡ଼ିଶା ଶାଖା ଏବଂ ସଂଘର ମହିଳା ବିଭାଗ ଆନୁକୂଲ୍ୟରେ ଏକ ସଡ଼କ ସୁରକ୍ଷା ସଚେତନତା ମଶାଲ ପଦଯାତ୍ରା ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଫରେଷ୍ଟ ପାର୍କ ନିକଟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହାର ଶୁଭାରମ୍ଭ କରିଥିଲେ। ସଡ଼କ ସୁରକ୍ଷା ଏକ ସାମୁହିକ ଦାୟିତ୍ୱ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। ଏନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ ମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସୁସ୍ଥ ଜୀବନଶୈଳୀରେ ସହାୟତା ପ୍ରଦାନ କରିଆସୁଥିବା ଫିଜିଓଥେରାପିଷ୍ଟକୁ ଗୁରୁ ଦାୟିତ୍ୱ ଉପରେ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଆଲୋକପାତ କରିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର ପ୍ରଳମ୍ବାସୁର ବଧ ବେଶରେ ଦର୍ଶନ ଦେବେ। ଗତକାଲି ଭାଦ୍ରବ କୃଷ୍ଣ ଏକାଦଶୀ ତିଥିରେ ମହାପ୍ରଭୁଙ୍କ କାଳିଆ ଦଳନ ବେଶ ଏବଂ ଧେନୁକାସୁର ବଧ ନୀତି ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ଧୂପ ପରେ ମାର୍କଣ୍ଡ ପୁଷ୍କରିଣୀ ନିକଟରେ ଗରୁଡ଼ ସେବକ ଗରୁଡ଼ ବେଶରେ କାଳିଆ ସର୍ପକୁ ଦଳନ କରିଥିଲେ। ଭଦ୍ରକ ଜିଲ୍ଲା ଆଗରପଡ଼ା ମହାବିଦ୍ୟାଳୟରେ 10 ଦିନ ଧରି ଚାଲିଥିବା ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। କଲେଜର ଅଧ୍ୟାପକ ଅଧ୍ୟାପିକା ଏଥିରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଦୃଢ଼ ଆତ୍ମବିଶ୍ୱାସ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ପ୍ରଶିକ୍ଷଣ ନେଇଥିବା 100 ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ 822 ଜଣ ନବନିଯୁକ୍ତ ମେଡିକାଲ ଅଫିସରଙ୍କ ପାଇଁ ଆଜିଠାରୁ ଅନ୍ଲାଇନ୍ ଚଏସ୍ ଲକିଂ ପ୍ରକ୍ରିୟା ଆରମ୍ଭ ହେଉଛି। ସୂଚନା ଅନୁଯାୟୀ ସମ୍ପୃକ୍ତ ନବନିଯୁକ୍ତ ଅଧିକାରୀମାନେ ଆଜି ଅପରାହ୍ନ 5ଟାରୁ ଆସନ୍ତା 11 ତାରିଖ ପୂର୍ବାହ୍ନ 10ଟା ମଧ୍ୟରେ jcportal.odisha.gov.in ୱେବ୍ସାଇଟ୍ରେ ଚଏସ୍ ଲକିଂ କରିପାରିବେ। ନବରଙ୍ଗପୁର ଜିଲ୍ଲାକୁ ରେଳପଥ ସଂଯୋଗୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲାଗି ଜମି ଅଧିଗ୍ରହଣ ହସ୍ତାନ୍ତର ପ୍ରକ୍ରିୟା ଆଗେଇ ଚାଲିଛି। ଏହି କ୍ରମରେ ନନ୍ଦାହାଣ୍ଡି ତହସିଲ ଅଧୀନ ଗାଦବାଗୁଡ଼ା ଅଞ୍ଚଳ 35 ଏକର ଜମି ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ହସ୍ତାନ୍ତର କରାଯାଇଛି। ନନ୍ଦାହାଣ୍ଡି ତହସିଲଦାର ଚନ୍ଦ୍ରଦାସ ମହାନନ୍ଦିଆ, ଅତିରିକ୍ତ ତହସିଲଦାର ପ୍ରମୁଖ ତତ୍ତ୍ୱାବଧାନରେ ଜମି ହସ୍ତାନ୍ତର କରାଯାଇଥିଲା। 2024 ବ୍ୟାଚ୍ର ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶେଷ କରିଥିବା 9 ଜଣ ଆଇଏଏସ୍ ଅଧିକାରୀଙ୍କୁ ରାଜ୍ୟ ସରକାର ବିଭିନ୍ନ ଉପଖଣ୍ଡରେ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିଯୁକ୍ତ ସ୍ଥାନରେ ଏହି ଅଧିକାରୀମାନେ ଉପଖଣ୍ଡ ମାଜିଷ୍ଟ୍ରେଟ୍ ଦାୟିତ୍ୱ ନିର୍ବାହ କରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଭଦ୍ରକ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏଚ୍ଆଇଭି ଏଡ୍ସ ସମ୍ପର୍କିତ କୁଇଜ୍ ପ୍ରତିଯୋଗିତା ପିଏମ୍ସି ଜିଲ୍ଲା ସ୍କୁଲ୍ଠାରେ ଅନୁଷ୍ଠିତ ହୋଇଯାଇଛି। 7ଟି ବ୍ଲକ୍ର 14 ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଥିବା ବେଳେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି। ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ଶୁକ୍ରବାର ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟରେ ଅଧିକ ପୁଞ୍ଜିନିବେଶ ଲକ୍ଷ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ଥିବା ସୁଯୋଗ ଓ ସମ୍ଭାବନା ଉପରେ ଶିଳ୍ପପତିଙ୍କ ସହ କରିବେ ଆଲୋଚନା। ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ସରକାରୀ ଏବଂ ବେସରକାରୀ କୋଠାର ଚିହ୍ନଟ ପାଇଁ ସ୍ୱତନ୍ତ୍ର ଦଳ ଗଠନ କଲେ ରାଜ୍ୟ ସରକାର। ଜନସାଧାରଣ ଧରିତ୍ରୀ ଏବଂ ସମୃଦ୍ଧି ପାଇଁ ସଚେତନତା ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା। ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ନେଇ 15ଟି ଜିଲ୍ଲାକୁ ପାଣିପାଗ

0: आप सुन रहे हैं विविध भारती, देश की सुरीली धड़कन। कुछ ही पलों में आप सुनेंगे कार्यक्रम तराने नए पुराने।
1: ଏତେବେଳ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5:30। ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ଏନ୍ସିଇଆରଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

କେଉଁଠି ହଜିଗଲା ସେଇ କଅଁଳିଆ ପିଲାଦିନ, ଆଉ ଛିଟି ଛିଟିକା ରଙ୍ଗୀନ ପ୍ରଜାପତି ପରି ତରକି ତରିକି ଉଡ଼ି ବୁଲୁଥିବା ବେଖିଆଲି ମନଟେ। ସବୁ ଠିକ୍ଠାକ୍ ଥିଲା, କେଉଁଠି ଥିଲା କେଜାଣି ଏଇ ଯାଯାବର ଯୌବନ ଦୁଇ ଦିନ ପାଇଁ ବିଗାଡ଼ିଦେଲା ସବୁକିଛି। ଡେଣାକୁ କାଟି ପକାଇ ଦେହରେ ପିନ୍ଧେଇଦେଲା ଲାଜର ଗହଣା, କଟକଣାର ଲକ୍ଷ୍ମଣ ରେଖା ଟାଣିଦେଲା ଦୁଆର ଆଗରେ, ଆଉ ଖଞ୍ଜିଦେଲା ଆଖିର ପହରା।

ଜନ ଦେଖିଲେ କାହାକୁ ଭଲ ନ ଲାଗେ? ଜନ ସହିତ ମନର ନିବିଡ଼ ସମ୍ପର୍କ କାହିଁ କେଉଁ କାଳରୁ? ଜହ୍ନ ଏକ ପ୍ରେମର ପ୍ରତୀକ, ତାର ଜ୍ୟୋତ୍ସ୍ନାର ପରଶରେ ପୁଲକିତ ହୁଏ ମନ, ରୋମାଞ୍ଚିତ ହୁଏ ଶରୀର।

କେଉଁ ଏକ ମାୟାର ବନ୍ଧନରେ ବାନ୍ଧି ହୋଇଯାଏ ଯୌବନ, ଆଉ ସେଇ ମାୟାଜାଲରେ ହୋଇଯାଏ ଆନମନା ଭାରି ଅମାନିଆ। ବୋଧ ହୁଏ ଏଇ ତ ଭଲ ପାଇବା, କେତେବେଳେ ଏଇ ଭଲ ପାଇବା ମନ ଆକାଶରେ ଇନ୍ଦ୍ରଧନୁ ଆଙ୍କେ, ତ ପୁଣି କେତେବେଳେ ଭସା ମେଘ ପରି ଭାସିଯାଏ। କୁଆଁରୀ ମନରେ ଭରିଦିଏ ଅଫୁରନ୍ତ ଉନ୍ମାଦନା। ପ୍ରେମିକ ମନଟି ନିଜକୁ ପ୍ରେମ ସାମ୍ରାଜ୍ୟର ରାଜା ରୂପେ ଅନୁଭବ କରେ, ଆଉ ତା ପ୍ରିୟତମାକୁ ରାଜରାଣୀ କରି ସଜେଇ ରଖେ ମନ ରାଇଜରେ। ଇଚ୍ଛା କରି ନିଜ ପ୍ରିୟାର ଗୋଭାରେ ଆଣି ପୁରା ପାରିଜାତ ବନକୁ ଖସିଦେବା ପାଇଁ ଅସରନ୍ତି ଭାବନାକୁ ନେଇ ଉଡ଼ି ବୁଲି ପ୍ରୀତିଭରା ମନ।

ସୁଖ ଦୁଃଖକୁ ନେଇ ଏ ଜୀବନ, ତାର ଅନୁଭବ ଅତି ନିରୋଳା, ସାଗରର ଢେଉ ପରି ଆନ୍ଦୋଳିତ କରେ ମଣିଷ ହୃଦୟକୁ। ବିତିଲା ମୁହୂର୍ତ୍ତ ସବୁ ଉତାରି ହୋଇଯାଏ ସ୍ମୃତିର ପରଦାରେ, ତାକୁ ଭୁଲିବା କେବେ ସମ୍ଭବ ହୁଏନି।

ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ ଏନ୍ପିସିଆଇ ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।

ଶ୍ରୋତା ବନ୍ଧୁ, ପ୍ରତ୍ୟେକ ରବିବାର ସକାଳ 8:15ରୁ ସକାଳ 9ଟା ପର୍ଯ୍ୟନ୍ତ ପ୍ରଚାରିତ ହେଉଛି କାର୍ଯ୍ୟକ୍ରମ ହେଲୋ ବାରିପଦା। ଏହି କାର୍ଯ୍ୟକ୍ରମର ପୁନଶ୍ଚ ପ୍ରସାରଣ ପ୍ରତ୍ୟେକ ବୁଧବାର ସକାଳ 8:15ରୁ

ନଅଟା ପର୍ଯ୍ୟନ୍ତ ଶୁଣିପାରିବେ। ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମରେ ନିଜ ପସନ୍ଦର ଗୀତକୁ ସାମିଲ କରିବାକୁ ଚାହୁଁଥିଲେ ପ୍ରତି ବୁଧବାର ଅପରାହ୍ନ 4ଟାରୁ 5ଟା ମଧ୍ୟରେ ଆମକୁ ଟେଲିଫୋନ୍ କରନ୍ତୁ। ଆମର ଟେଲିଫୋନ୍ ନମ୍ବର ହେଉଛି 06792254105। ଆଉ ଥରେ କହି ରଖୁଛୁ ଶ୍ରୋତାବନ୍ଧୁ, ପ୍ରତ୍ୟେକ ବୁଧବାର ଅପରାହ୍ନ 4ଟାରୁ 5ଟା ମଧ୍ୟରେ ଟେଲିଫୋନ୍ କରନ୍ତୁ। ଟେଲିଫୋନ୍ ନମ୍ବର ହେଉଛି 06792254105।

ଡେଙ୍ଗୁ ପ୍ରତିରୋଧ ଓ ନିୟନ୍ତ୍ରଣ। ବର୍ଷା ଦିନେ ଡେଙ୍ଗୁ ରୋଗ ପ୍ରାଦୁର୍ଭାବ ଅଧିକ। ଡେଙ୍ଗୁ ରୋଗର ବାହକ ଏଡିସ୍ ମଶା ଘର ମଧ୍ୟରେ ବା ଘର ନିକଟରେ କୌଣସି ସ୍ଥାନରେ ଜମି ରହିଥିବା ପରିଷ୍କାର ତଥା ସ୍ୱଚ୍ଛ ପାଣିରେ ଡିମ୍ବ ଦିଏ। ଏହି ମଶା ସକାଳ ଓ ସନ୍ଧ୍ୟା ସମୟରେ ଏବଂ ଦିନବେଳେ ମଧ୍ୟ କାମୁଡ଼ିଥାଏ। ଡେଙ୍ଗୁ ପ୍ରତିରୋଧ ପାଇଁ ଘରେ ଥିବା ବିଭିନ୍ନ ପାତ୍ର ଏବଂ ଫୁଲକୁଣ୍ଡ ଆଦିରେ କିମ୍ବା ଘର ଚାରିପାଖରେ ଜମି ରହୁଥିବା ପାଣିକୁ ଅନ୍ତତଃ

ଦୁଇ ତିନି ଦିନ ଥରେ ଥରେ ନିଷ୍କାସନ କରିଦିଅନ୍ତୁ। ଦିନରେ ହେଉ ବା ରାତିରେ ଶୋଇବା ବେଳେ ମଶାରି ଟାଣି ଶୋଅନ୍ତୁ। ଜ୍ୱର, ଗଣ୍ଠି ବଥା, ଆଖିରେ ଯନ୍ତ୍ରଣା ହେଲେ ତୁରନ୍ତ ଡେଙ୍ଗୁ ପରୀକ୍ଷା କରି ଚିକିତ୍ସା କରନ୍ତୁ। ସରକାରୀ ଡାକ୍ତରଖାନାରେ ଡେଙ୍ଗୁ ରୋଗୀଙ୍କ ପାଇଁ ପରୀକ୍ଷା ଓ ଚିକିତ୍ସା ବିନା ଦେୟରେ ଉପଲବ୍ଧ, ଜଣାଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ସୂଚନା ଓ ସମ୍ବାଦର କାର୍ଯ୍ୟକ୍ରମ ଆଜି ପାଇଁ ଏତିକି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବିଭିନ୍ନ ଦେଶର ନିବେଶକ ଓ ଶିଳ୍ପପତିଙ୍କ ସହ କରିବେ ଆଲୋଚନା, ରାଜ୍ୟରେ ନୂତନ 1200 ଦୁଗ୍ଧ ସମବାୟ ସମିତି ପ୍ରତିଷ୍ଠା କରିବେ ସରକାର, ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସହ ଜଡ଼ିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଓ ଶ୍ରୀନଗର ନାମକୁ ମିଳିଲା ଟ୍ରେଡ୍ମାର୍କ ମାନ୍ୟତା, କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ସମ୍ପର୍କରେ ସମୀକ୍ଷା କଲେ ଆରକ୍ଷୀ ମହାନିର୍ଦ୍ଦେଶକ, ଏବଂ ରାଜ୍ୟର 20 ଜିଲ୍ଲାରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଓଡ଼ିଶାକୁ ଅଧିକ ପୁଞ୍ଜିନିବେଶ ଆଣିବା ଏବଂ ବିଶ୍ୱସ୍ତରରେ ରାଜ୍ୟର ନିବେଶ ସମ୍ଭାବନାକୁ ପ୍ରଦର୍ଶନ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ବିଦେଶୀ ପୁଞ୍ଜିନିବେଶର ସୁଯୋଗ ଓ ସମ୍ଭାବନା ଉପରେ ବିଶ୍ୱର ନିବେଶକ ଓ ଶିଳ୍ପପତିମାନଙ୍କୁ ଅବଗତ କରାଇବେ। ଏଥିସହିତ ରାଜ୍ୟ ସହ ବିଭିନ୍ନ ଦେଶର ବ୍ୟବସାୟିକ ଓ ଶିଳ୍ପ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯିବ। ଗସ୍ତର ପ୍ରଥମ ଦିନରେ ଆଜି ମୁଖ୍ୟମନ୍ତ୍ରୀ ଆବୁଧାବିରେ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଓ ଇଣ୍ଡିଆନ୍ ବିଜିନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍ର ପ୍ରମୁଖ ନେତୃତ୍ୱଙ୍କ ସହ ଆଲୋଚନା କରିବେ। ରାଜ୍ୟ ଶିଳ୍ପ, ସୂଚନା ଓ ଲୋକସମ୍ପର୍କ ଏବଂ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସେଠାରେ ପହଞ୍ଚିବା ପରେ ନିବେଶକ ସମ୍ମିଳନୀର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଭାରତୀୟ ଦୂତାବାସର ଅଧିକାରୀ ଏବଂ ରାଜ୍ୟ ସରକାରଙ୍କର ପ୍ରତିନିଧି ଦଳ ସହ ଆଲୋଚନା କରି ଶ୍ରୀ ଶର୍ମା କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ସମନ୍ୱୟ ସମ୍ପର୍କରେ ପ୍ରତିକ୍ରିୟାରେ କହିଛନ୍ତି,
1: ମୁଖ୍ୟମନ୍ତ୍ରୀଙ୍କର ଯେଉଁ ତିନି ଦିନିଆ ଆଇଟି ଗସ୍ତ କାର୍ଯ୍ୟକ୍ରମ ଅଛି ତାର ସବୁ ପ୍ରିପାରେସନ ବର୍ତ୍ତମାନ ସରିବାକୁ ଆସିଲାଣି। ଆଜି ଆମେ ସକାଳେ ଇଣ୍ଡିଆନ ଏମ୍ବାସିଙ୍କ ସହିତ ମିଟିଂ କରିଥିଲୁ ଏବଂ ଯେଉଁ ଆଗାମୀ ତିନି ଦିନରେ କାର୍ଯ୍ୟକ୍ରମ ଅଛି ତାର ରୂପରେଖା ଉପରେ ନିର୍ଣ୍ଣୟ ସବୁ ନିଆଯାଇଥିଲା। ଆଗାମୀ ପ୍ରାୟ 30 ମିଟିଂ ତିନି ଦିନରେ ହେବାକୁ ନିର୍ଦ୍ଧାରିତ କରାଯାଇଅଛି। 4 ରାଉଣ୍ଡ ଟେବୁଲ ମଧ୍ୟ ନିର୍ଦ୍ଧାରିତ କରାଯାଇଅଛି ଏବଂ 3 ଫିଲ୍ଡ ଭିଜିଟ୍ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଅଛି।
0: ମୁଖ୍ୟମନ୍ତ୍ରୀ ଆଜି ଦୁବାଇରେ ଏକ ଜିଲ୍ଲା ଏକ ଉତ୍ପାଦ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ବିଭିନ୍ନ ଉତ୍ପାଦର ପ୍ରଦର୍ଶନୀକୁ ଉଦ୍ଘାଟନ କରିବେ। ଏହା ବ୍ୟତୀତ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗଦେଇ ରାଜ୍ୟରେ ନିବେଶ ପାଇଁ ରହିଥିବା ସୁଯୋଗ ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରାଇବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ରାଜ୍ୟରେ ନୂଆ 1200 ଦୁଗ୍ଧ ସମବାୟ ସମିତି ପ୍ରତିଷ୍ଠା ହେବ ବୋଲି ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଦୁଗ୍ଧ ଚାଷୀଙ୍କୁ କ୍ଷୀର ଲିଟର ପିଛା 2 ଟଙ୍କା ଅଧିକ ଦେବାକୁ ଓମ୍ଫେଡ୍ ପକ୍ଷରୁ ନିଷ୍ପଭି ନିଆଯାଇଛି। ଆସନ୍ତା 11 ତାରିଖରୁ ଚାଷୀଙ୍କୁ ଏହି ବର୍ଦ୍ଧିତ ମୂଲ୍ୟ ପ୍ରଦାନ କରାଯିବ। ଏହାଦ୍ୱାରା ରାଜ୍ୟର 3 ଲକ୍ଷରୁ ଉର୍ଦ୍ଧ ଦୁଗ୍ଧ ଚାଷୀ ଉପକୃତ ହେବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଜବରଦଖଲ ମୁକ୍ତ ନେଇ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଦୀର୍ଘବର୍ଷ ଧରି ମହାପ୍ରଭୁଙ୍କ ଜମିରେ ରହୁଥିବା ଲୋକମାନେ ଏହି ବନ୍ଦୋବସ୍ତ ସୁବିଧା ପାଇବେ। ଏନେଇ ଖୁବ୍ ଶୀଘ୍ର ଏକ ଅନ୍ଲାଇନ୍ ପୋର୍ଟାଲ୍ ଖୋଲାଯିବା ସହିତ ମଠ ପାଇଁ 100 ଡିସିମିଲ୍ ଜମିକୁ ମାଗଣାରେ ବନ୍ଦୋବସ୍ତ କରାଯିବ। ଏହି ପ୍ରକ୍ରିୟାକୁ ଆଗାମୀ 2 ମଧ୍ୟରେ ଶେଷ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।
2: ଲମ୍ବା ସମୟ ଧରିକି ଯେଉଁ ଲୋକମାନେ ହନ୍ତସନ୍ତ ହେଉଥିଲେ ସେମାନେ ଅନ୍ତତଃ ଏଥିରେ ତାଙ୍କୁ ନିଷ୍କୃତି ମିଳିବ। ମହାପ୍ରଭୁଙ୍କର ଯେଉଁ କର୍ପସ୍ ଫଣ୍ଡକୁ ଏକ ଯେଉଁଭଳି ଭାବରେ ଆମେ ଆଶା କରୁଛୁ ସେଥିରେ ବି ଗୋଟିଏ ବଡ଼ ଯୋଗଦାନ ରହିବ। ଲ୍ୟାଣ୍ଡଗୁଡ଼ିକ ସେଟେଲମେଣ୍ଟ ହେବା ଫଳରେ ଆମେ ତାକୁ ସମ୍ପୂର୍ଣ୍ଣ ରୂପେ ସ୍ୱଚ୍ଛ ଆଉ ସମ୍ପୂର୍ଣ୍ଣ ରୂପେ ତାର ଟ୍ରାନ୍ସପାରେନ୍ସି ମେଣ୍ଟେନ୍ କରିବା ପାଇଁ ଏ ବ୍ୟବସ୍ଥାକୁ ଏକ ଅନ୍ଲାଇନ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ କରିବାକୁ ଯାଉଛୁ, ଯେଉଁଥିରେ ଗୋଟିଏ ପୋର୍ଟାଲ୍ ରହିବ। ହୋମଷ୍ଟ୍ରିଟ୍ ଜାଗା 50 ଡେସିମିଲ୍ ପର୍ଯ୍ୟନ୍ତ ଏବଂ ଏଗ୍ରିକଲଚର ଜାଗା 1 ଏକର ପର୍ଯ୍ୟନ୍ତ କଲେକ୍ଟରଙ୍କ ସ୍ତରରେ ସେଟେଲମେଣ୍ଟ ହୋଇପାରିବ।
0: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହ ଜଡ଼ିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଏବଂ ଶ୍ରୀନଗର ନାମକୁ ଟ୍ରେଡ୍ମାର୍କ ମାନ୍ୟତା ମିଳିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀମନ୍ଦିର ପ୍ରଶାସନକୁ ଏହି ମାନ୍ୟତା ମିଳିଥିବା ଜଣାପଡ଼ିଛି। ଦ୍ୱିତୀୟ ପର୍ଯ୍ୟାୟରେ ଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର, ମହାପ୍ରସାଦ, ନୀଳଚକ୍ର, କୋଇଲି ବୈକୁଣ୍ଠ ନାମକୁ ଟ୍ରେଡ୍ମାର୍କ ମାନ୍ୟତା ମିଳିଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଆସ୍ଥା ଓ ବିଶ୍ୱାସ ସହ ଜଡ଼ିତ 29 ନାମ ପାଇଁ ଟ୍ରେଡ୍ମାର୍କ ମାନ୍ୟତା ଆବେଦନ କରାଯାଇଥିଲା। ପୁରୀ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଦ୍ଧବେଶ ଅନୁଷ୍ଠିତ ହେଉଛି। ଭାଦ୍ରବ କୃଷ୍ଣ ଦ୍ୱାଦଶୀ ତିଥିରେ ମଧ୍ୟାହ୍ନ ଧୂପ ପରେ ଶ୍ରୀବଳଭଦ୍ର ପ୍ରଳମ୍ବାସୁରକୁ ବଦ୍ଧ କରୁଥିବା ବେଶରେ ସଜିତ କରାଯାଇଛି। ଏହି ବେଶରେ ପ୍ରଭୁ ବଳଭଦ୍ର ଦେବଙ୍କର ଏକ ହସ୍ତରେ ହଳ ଏବଂ ଅନ୍ୟ ହସ୍ତରେ ମୁଷଳ ଶୋଭା ପାଉଛି। ପ୍ରାୟ 4 ଉଚ୍ଚତାର ଏକ କାଷ୍ଠ ନିର୍ମିତ ପ୍ରଳମ୍ବାସୁର ମୂର୍ତ୍ତି ରତ୍ନସିଂହାସନର ବଳଭଦ୍ରଙ୍କ ନିମ୍ନ ଭାଗରେ ରଖାଯାଇଛି। ବିଶ୍ୱାସ ରହିଛି ଏହି ବେଶରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କଲେ ଅଶେଷ ପୁଣ୍ୟପ୍ରାପ୍ତି ହୋଇଥାଏ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ଆରକ୍ଷୀ ମହାନିର୍ଦ୍ଦେଶକ

ଜୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଆଇନ ଶୃଙ୍ଖଳା ଅପରାଧ ନିୟନ୍ତ୍ରଣ ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାଗୁଡ଼ିକର ସାମଗ୍ରିକ ଆଇନ ଶୃଙ୍ଖଳା ସ୍ଥିତି ସହ ଗୁରୁତର ଅପରାଧ ନିୟନ୍ତ୍ରଣ, ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ, ଅବକାରୀ ଅପରାଧ ଦମନ, ନିଶାମୁକ୍ତ ଓଡ଼ିଶା ଗଠନ ଦିଗରେ ପଦକ୍ଷେପ, ସାଇବର ଅପରାଧ ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନରେ ଥିବାରୁ ଏହି ଅଞ୍ଚଳ ଆଇନ ଶୃଙ୍ଖଳା ସ୍ଥିତିର ବିଶେଷ ଗୁରୁତ୍ୱ ରହିଛି ବୋଲି ଶ୍ରୀ ମିଶ୍ର କହିଥିଲେ। ଆଗାମୀ ଦିନରେ ଅନେକ ପର୍ବପର୍ବାଣି ଅନୁଷ୍ଠିତ ହେବାକୁ ଥିବାରୁ ଶାନ୍ତି ଶୃଙ୍ଖଳା ଓ ସୁରକ୍ଷିତ ପରିବେଶରେ ପୂଜା ସମ୍ପନ୍ନ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପୁଲିସ୍ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଆଇନ ଶୃଙ୍ଖଳା ରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ, ଅପରାଧ ନିୟନ୍ତ୍ରଣକୁ ଆହୁରି ପ୍ରଭାବଶାଳୀ ଦିଗରେ ସେମାନଙ୍କ ଗତିବିଧି ଉପରେ ନଜର ରଖି ଦୃଢ଼ ପଦକ୍ଷେପ ନେବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟର ବିଭିନ୍ନ କାରଖାନାରେ ଶିଳ୍ପ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଦୁର୍ଘଟଣା ନିବାରଣକୁ ପ୍ରୋହାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସୁରକ୍ଷା ସେତୁ ମାର୍ଗଦର୍ଶିକାକୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଉନ୍କୋଚନ କରିଛନ୍ତି। ସୁରକ୍ଷା ସମ୍ପର୍କିତ ଜ୍ଞାନ ଓ ସଚେତନତାର ବ୍ୟାପକ ପ୍ରସାର ଦ୍ୱାରା ଶିଳ୍ପ ପ୍ରତିଷ୍ଠାନ, ଶ୍ରମିକ ଓ କର୍ମଚାରୀମାନେ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷିତ ପରିବେଶରେ ରହିପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ଭୁବନେଶ୍ୱରଠାରେ ଆୟୋଜିତ ଜାତୀୟ ସ୍ୱାସ୍ଥ୍ୟ ମିଶନର କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ଯୋଜନା ପିଆଇପି 2026-27 ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଯୋଗଦେଇ ସ୍ୱାସ୍ଥ୍ୟସେବା ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିଛନ୍ତି। ପିଆଇପି 2026-27 ପାଇଁ କେନ୍ଦ୍ର ସରକାର 3,149,49,00,000 ଅନୁମୋଦନ କରିଥିବାବେଳେ ଏଥିରେ କାର୍ଯ୍ୟଦକ୍ଷତା ଭିତ୍ତିକ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଭୁବନେଶ୍ୱର ଏକାମ୍ର ହାଟଠାରେ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ହସ୍ତଶିଳ୍ପ ପ୍ରଦର୍ଶନୀ ଉତ୍କଳ ଶ୍ରୀ ଗଣେଶକୁ ସମବାୟ ହସ୍ତତନ୍ତ ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉଦ୍ଘାଟନ କରିଛନ୍ତି। ଏଥିରେ 16 ଜିଲ୍ଲାର 34 ଜଣ ହସ୍ତଶିଳ୍ପୀ ଅଂଶଗ୍ରହଣ କରିଥିବାବେଳେ 33 ଷ୍ଟଲ୍ କରାଯାଇଛି। ଏହା ଆସନ୍ତା ରବିବାର ପର୍ଯ୍ୟନ୍ତ ଚାଲିବ। ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ହେବାକୁ ଥିବା ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଚାହାଳି ଜନଶକ୍ତି ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଦାବରିଷ ବିଦ୍ୟାଳୟ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ 6 କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିଲା। ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସରରେ ମାଲକାନଗିରି ଜିଲ୍ଲାର ସମସ୍ତ 7 ବ୍ଲକରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନବଭାରତ ସାକ୍ଷରତା ଅଭିଯାନ ସହିତ ଉଲ୍ଲାସ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ସ୍ଥାନୀୟ ଆର୍ଡିସି ନୋଡାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ଉଲ୍ଲାସ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାସ୍ତରୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି। ଦେବଗଡ଼ ଜିଲ୍ଲା ସ୍ଥାନୀୟ ଟାଉନ୍ ସରକାରୀ ବିଦ୍ୟାଳୟରେ ଏହି ଦିବସ ପାଳିତ ହୋଇଯାଇଛି। ରାୟଗଡ଼ ଜିଲ୍ଲା ପରିଷଦର 83ତମ ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟ ଜଳ ଏବଂ ଆଶ୍ରମ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଆୟୋଜିତ ହୋଇଯାଇଛି। ସେହିପରି ବୌଦ୍ଧ ଜିଲ୍ଲା ଟାଉନ୍ହଲ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ 85 ଜଣ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ପଞ୍ଜିକରଣ କରିଥିଲେ। ବୌଦ୍ଧ ଜିଲ୍ଲା ଟାଉନ୍ହଲ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ 85 ଜଣ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ପଞ୍ଜିକରଣ କରିଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଅଧ୍ୟକ୍ଷତାରେ ଆମ ଖାଦ୍ୟ ଆମ ସଂସ୍କୃତି ପ୍ଲାଷ୍ଟିକ୍ ମୁକ୍ତ ଖାଦ୍ୟ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆସନ୍ତା 11 ଜିଲ୍ଲାର ମର୍ଯ୍ୟାକୁଦସ୍ଥିତ କଲ୍ୟାଣ ମଣ୍ଡପଠାରେ ଆୟୋଜନ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଗଞ୍ଜାମ ଜିଲ୍ଲାରେ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ମଙ୍ଗଳବାର ସାମୁହିକ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମରେ ଆଜି ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାରେ ନିଶାଦ୍ରବ୍ୟ ଚୋରାଚାଲାଣ ଓ ବ୍ୟବହାରକୁ ରୋକିବା ସହ ଯୁବପିଢ଼ିଙ୍କୁ ନିଶାମୁକ୍ତ ଜୀବନ ପ୍ରତି ଉତ୍ସାହିତ କରିବା ଉଦ୍ଦେଶ୍ୟ ନେଇ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ଶୁକ୍ରବାର ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 5 ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ବଜ୍ରପାତ ସହ ବର୍ଷା ନେଇ ଆସନ୍ତା 24 ଘଣ୍ଟା ମଧ୍ୟରେ 20 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବିଭିନ୍ନ ଦେଶର ନିବେଶକ ଓ ଶିଳ୍ପପତିଙ୍କ ସହ କରିବେ ଆଲୋଚନା। ରାଜ୍ୟରେ ନୂତନ 1,200 ଦୁଗ୍ଧ ସମବାୟ ସମିତି ପ୍ରତିଷ୍ଠା କରିବେ ସରକାର ଏବଂ ରାଜ୍ୟର 20 ଜିଲ୍ଲାରେ ବଜ୍ରପାତ

0: ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ସାଧାରଣ ମଣିଷ, ଧରିତ୍ରୀ ଓ ସମୃଦ୍ଧି ପାଇଁ ସାକ୍ଷରତା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ସାକ୍ଷରତା ସମସ୍ତଙ୍କ ପାଇଁ ଏକ ମୌଳିକ ମାନବିକ ଅଧିକାର। ସ୍ୱାଧୀନତା ଏବଂ ନାଗରିକତାର ସୁଫଳ ପାଇଁ ଏହି ଅଧିକାର ଏକ ମାର୍ଗ ଉନ୍ମୁକ୍ତ କରିଥାଏ। ସାକ୍ଷରତା ହେଉଛି ଲୋକଙ୍କ ପାଇଁ ବ୍ୟାପକ ଜ୍ଞାନ, ଦକ୍ଷତା, ମୂଲ୍ୟବୋଧ, ମନୋଭାବ ଏବଂ ଆଚରଣ ହାସଲ କରିବାର ଏକ ଭିତ୍ତିଭୂମି। ସମାଜରେ ସମାନତା, ପାକ୍ଷିକତା ନଥିବା, ଆଇନର ଶାସନ, ସଂହତି, ନ୍ୟାୟ, ବିବିଧତା ଏବଂ ସହିଷ୍ଣୁତା ଉପରେ ଆଧାରିତ ସ୍ଥାୟୀ ଶାନ୍ତିର ସଂସ୍କୃତିକୁ ଏହା ପ୍ରୋତ୍ସାହନ ପ୍ରଦାନ କରିଥାଏ। ପରିବେଶ ସହିତ ସୁସମ୍ପର୍କ ରଖିବାରେ ଏହା ମଧ୍ୟ ବିଶେଷ ସହାୟକ ହୋଇଥାଏ। ବ୍ୟକ୍ତିଗତ ସାମାଜିକ ବିକାଶ ତଥା ଦେଶ ଏବଂ ବିଶ୍ୱର ଆର୍ଥିକ ପ୍ରଗତିର ଗୁରୁତ୍ୱକୁ ଦର୍ଶାଇବା ଲକ୍ଷ୍ୟ ନେଇ ଆଜି ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କରାଯାଉଛି। ଦାରିଦ୍ର୍ୟ ତଥା ଅସମାନତା ଚକ୍ରକୁ ଭାଙ୍ଗିବା ପାଇଁ ଏହା ଏକ ଶକ୍ତିଶାଳୀ ଉପକରଣ। ଶିକ୍ଷାକୁ ଆପଣାଇବା, ଶିକ୍ଷାର ଆଲୋକକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବା ଏବଂ ପଢ଼ିବା ପାଇଁ ଉତ୍ସାହ ବୃଦ୍ଧି କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। 1966 ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ ୟୁନେସ୍କୋ ସେପ୍ଟେମ୍ବର 8 ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲା। 1967 ଏହି ଦିବସ ପ୍ରତିବର୍ଷ ପାଳିତ ହୋଇଆସୁଛି। ଚଳିତ ବର୍ଷ ଏହା 60ତମ ବାର୍ଷିକୀ ପୂରଣ କରିଛି। ଚଳିତ ବର୍ଷ ଏହି ଦିବସ ପାଳନର ବାର୍ତ୍ତା ରହିଛି, ସାଧାରଣ ମଣିଷ, ଧରିତ୍ରୀ ଓ ସମୃଦ୍ଧି ପାଇଁ ସାକ୍ଷରତା। ସାକ୍ଷରତାକୁ କେବଳ ପଢ଼ିବା ବା ଲେଖିବାର ମାଧ୍ୟମ ଭିତରେ ସୀମିତ ନ ରଖି ଏହାକୁ ସମାବେଶୀ ସାମାଜିକ ବ୍ୟବସ୍ଥା, ପରିବେଶ ସୁରକ୍ଷା, ନିରନ୍ତର ବିକାଶ ଏବଂ ଆର୍ଥିକ ପ୍ରଗତି ସହ ଯୋଡ଼ିବାକୁ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। ସାକ୍ଷରତା ହେଉଛି ମାନବିକ ଅଧିକାର, ସଶକ୍ତିକରଣ ଓ ସମାଜର ସର୍ବାଙ୍ଗୀନ ବିକାଶର ମୂଳଭିତ୍ତି। ଭାରତରେ ସାକ୍ଷରତାକୁ ମୌଳିକ ଅଧିକାର ପରିସରଭୁକ୍ତ କରାଯାଇଛି। ଅର୍ଥାତ୍ ସାକ୍ଷରତା ପ୍ରତ୍ୟେକ ନାଗରିକଙ୍କ ଅଧିକାର, ଯାହାକି ତାଙ୍କୁ ସମ୍ମାନର ସହ ଜୀବନ ବିତାଇବାକୁ ପ୍ରେରଣା ପ୍ରଦାନ କରିଥାଏ। ସାକ୍ଷରତା ଦ୍ୱାରା ରୋଜଗାର ଏବଂ ଦକ୍ଷତା ବିକାଶର ମାର୍ଗ ଉନ୍ମୁକ୍ତ ହୋଇଥାଏ। ସମାଜରୁ ଦାରିଦ୍ର୍ୟ ହ୍ରାସ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ। ସାକ୍ଷରତା ମାଧ୍ୟମରେ ମହିଳା ସଶକ୍ତିକରଣ ଅଧିକ ସୁଦୃଢ଼ ହେବା ସହ ସମାଜରେ ସମାନତାର ମୂଲ୍ୟବୋଧ ବୃଦ୍ଧି ପାଇଥାଏ। ସରକାର ଦେଶରେ ସାକ୍ଷରତା ହାର ବୃଦ୍ଧି କରିବା ଏବଂ ସମସ୍ତଙ୍କ ପାଖରେ ଶିକ୍ଷା ପହଞ୍ଚାଇବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ଉଲ୍ଲାସ ଅଭିଯାନ, ଜାତୀୟ ଶିକ୍ଷାନୀତି 2020, ସମଗ୍ର ଶିକ୍ଷା ଅଭିଯାନ, ପ୍ରଧାନମନ୍ତ୍ରୀ ଇ ବିଦ୍ୟା ଓ ପ୍ରଜ୍ଞାତା ଯୋଜନା ଏବଂ ସାକ୍ଷର ଭାରତ ମିଶନ ଆଦି ପଦକ୍ଷେପ ଅନ୍ତର୍ଭୁକ୍ତ। ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ସରକାର ବାଧ୍ୟତାମୂଳକ ଯୋଜନାକୁ ପ୍ରଣୟନ କରିଛନ୍ତି। ସାମଗ୍ରିକ ଶିକ୍ଷା ଅଭିଯାନ ମାଧ୍ୟମରେ ପ୍ରାକ୍ ପ୍ରାଥମିକ ସ୍ତରରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମଗ୍ର ଶିକ୍ଷା ଅଭିଯାନ ଯୋଜନା ଅଧୀନରେ ଗୁଣାତ୍ମକ ଶିକ୍ଷା ତଥା ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ପ୍ରଦାନ କରାଯାଉଛି। ଡିଜିଟାଲ୍ ଶିକ୍ଷାକୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ଦୂରଦୂରାନ୍ତରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଖରେ ଅନ୍ଲାଇନ୍ ମାଧ୍ୟମରେ ଶିକ୍ଷା ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ଇ ବିଦ୍ୟା ଓ ପ୍ରଜ୍ଞାତା ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଫଳସ୍ୱରୂପ ଦେଶରେ ସାକ୍ଷରତା ହାର ମଧ୍ୟ ବୃଦ୍ଧି ପାଉଛି। ସାମଗ୍ରିକ ସାକ୍ଷରତା ହାର 80.9% ପହଞ୍ଚିଛି। ସହରାଞ୍ଚଳ ସାକ୍ଷରତା ହାର ପାଖାପାଖି 90% ହୋଇଥିବା ବେଳେ ଗ୍ରାମାଞ୍ଚଳରେ 77.5% ରହିଛି। ଶିକ୍ଷା ମନ୍ତ୍ରଣାଳୟର ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ଅଧୀନରେ 15 ଉର୍ଦ୍ଧ୍ୱଙ୍କ କ୍ଷେତ୍ରରେ ସାକ୍ଷରତା ହାର 95% କିମ୍ବା ତା'ଠାରୁ ଅଧିକ ଥିଲେ ସେହି ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳକୁ ସମ୍ପୂର୍ଣ୍ଣ ସାକ୍ଷର ଅଞ୍ଚଳ ଭାବେ ମାନ୍ୟତା ପ୍ରଦାନ କରାଯାଇଥାଏ। ସାମ୍ପ୍ରତିକ ସମାଜରେ ପ୍ରଯୁକ୍ତିବିଦ୍ୟା ବା ଡିଜିଟାଲ୍ କ୍ଷେତ୍ର ଶିକ୍ଷାକୁ ସାର୍ବଜନୀନ ଓ ସମାବେଶୀ କରିପାରୁଛି। ସବୁ ବର୍ଗର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବାର ସୁବିଧା ସୁଯୋଗ ମଧ୍ୟ ମିଳୁଛି। ଡିଜିଟାଲ୍ ବିପ୍ଳବ ପିଲାଙ୍କୁ ଖେଳିବା ସହିତ ପାଠ ପଢ଼ିବା, ଯେକୌଣସି ସ୍ଥାନରେ ଶିକ୍ଷା ଗ୍ରହଣ କରିପାରିବା ଏବଂ ଯେକୌଣସି ସମୟରେ ଶ୍ରେଣୀଗୃହ ପରିବେଶ ଭଳି ଶିକ୍ଷକ ଶିକ୍ଷା ପ୍ରଦାନ କରିବା ସୁଯୋଗ ପ୍ରଦାନ କରୁଛି। ଫଳରେ ଶିକ୍ଷାଦାନ ପ୍ରକ୍ରିୟା ଅଧିକ ସୁଗମ ତଥା ସମୟୋପଯୋଗୀ ହୋଇପାରିଛି। ତେଣୁ ପରିଶେଷରେ ଏତିକି କୁହାଯାଇପାରେ, ସାକ୍ଷରତା କେବଳ ଅକ୍ଷର ଚିହ୍ନିବା ନୁହେଁ, ବରଂ ମଣିଷକୁ ସ୍ୱାବଲମ୍ବୀ ଓ ଚିନ୍ତନଶୀଳ କରିବାର ଏକ ପ୍ରକ୍ରିୟା। ସମସ୍ତଙ୍କ ପାଇଁ ଶିକ୍ଷା ସ୍ୱପ୍ନକୁ ସାକାର କରିବା ଦିଗରେ ଆସନ୍ତୁ ସମ୍ମିଳିତ ଉଦ୍ୟମରେ ଭାଗିଦାର ହେବା। ଶିକ୍ଷା ମାଧ୍ୟମରେ ଭବିଷ୍ୟତ ପିଢ଼ିଙ୍କୁ ଅଧିକ ସଶକ୍ତ କରିବା।

0: ଆଜିର ପ୍ରସଙ୍ଗରେ ଶୁଣିଲେ ସାଧାରଣ ମଣିଷ, ଧରିତ୍ରୀ ଓ ସମୃଦ୍ଧି ପାଇଁ ସାକ୍ଷରତା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେଶ୍ୱର ସାହୁ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:00। ଆସନ୍ତୁ ଶୁଣିବା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଆଜି ଶୁଣିପାରିବେ କୋଲ୍ହ ଗୀତ।
2: ଦୁର୍ବିସହ ହୋଇଥାଏ ଯେଉଁଠାରେ ଜଳ ନିଷ୍କାସନର ବ୍ୟବସ୍ଥା ନଥାଏ, ତେଣୁ ପାଣି ଜମିଥିବା ସ୍ଥାନରୁ ପାଣି ନିଷ୍କାସନର ବ୍ୟବସ୍ଥା କରନ୍ତୁ।
3: ପାଣି ଅଧିକ ଦିନ ଜମି ରହିଲେ ମଶା ମାଛିଙ୍କର ବଂଶବୃଦ୍ଧି ସହ ମ୍ୟାଲେରିଆ, ଡେଙ୍ଗୁ, ହଇଜା ଆଦି ରୋଗ ହେବାର ସମ୍ଭାବନା ବଢ଼ିଥାଏ। ତେଣୁ ଶୋଇବା ସମୟରେ ମଶାରୀ ନିଶ୍ଚୟ ଟାଙ୍ଗନ୍ତୁ। ଖାଦ୍ୟ ପଦାର୍ଥକୁ ଭଲ ଭାବରେ ଘୋଡ଼ାଇ ରଖନ୍ତୁ। ବାସି ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ। ପରିଷ୍କାର ପରିଚ୍ଛନ୍ନ ରୁହନ୍ତୁ, ସୁସ୍ଥ ରୁହନ୍ତୁ ଏବଂ ସତର୍କ ସହ ସଚେତନ ରୁହନ୍ତୁ।
4: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ କଲ୍ହ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ମଧୁସୂଦନ ବିରୁଆ ଏବଂ ତାଙ୍କର ସାଥୀ କଳାକାରମାନେ।

ମଧୁସୂଦନ ବିରୁଆ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ମଠାଇ ପିଙ୍ଗୁଆ, ପୂର୍ଣ୍ଣଚନ୍ଦ୍ର ବିରୁଆ, ଅଙ୍କୁରା ବାଗେ, ତୁରି ବିରୁଆ, ଲକ୍ଷ୍ମଣ ମୁର୍ମୁ, କହ୍ନାଇ ବାଣ୍ଡ୍ରା, ଲକ୍ଷ୍ମୀ ବାଗେ, କୁମୁଦିନୀ ବିରୁଆ ଏବଂ ସଲିତମା ବିରୁଆ।

ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ଆଜି ପାଇଁ ଏତିକି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ମୁମ୍ବାଇରେ ଗ୍ଲୋବାଲ ଫିନ୍ଟେକ୍ ସମ୍ମିଳନୀ 2026ର ଆଜି ସନ୍ଧ୍ୟାରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ. ନୂଆଦିଲ୍ଲୀରେ ଚଳିତ ମାସ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ ଅବସରରେ

0: ପ୍ରଧାନମନ୍ତ୍ରୀ ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହିତ କରିବେ ଦ୍ୱିପକ୍ଷୀୟ ବୈଠକ। ଗୁଜରାଟରେ ଆସନ୍ତା 22 ତାରିଖ ଦିନ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ମିଳିବ ଆର୍ଟିକଲ 370କୁ ଏବଂ ତିନିଦିନିଆ ଶ୍ରୀଲଙ୍କା ଗସ୍ତରେ ଯାଇ ଆଜି କଲମ୍ବୋରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ। ଭାରତ ବର୍ତ୍ତମାନ ବିଶ୍ୱସ୍ତରରେ ଏକ ବିନିର୍ମାଣ ହବ୍ ରୂପେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଆଜି ଗୁଜରାଟ ଗସ୍ତ କରି ଶ୍ରୀ ମୋଦି 35,000 କୋଟି ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବା ଅବସରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ଏହା କହିଛନ୍ତି। ସେ କହିଛନ୍ତି ତାଙ୍କ ସରକାର କେନ୍ଦ୍ରରେ କ୍ଷମତାସୀନ ହେବା ପରଠାରୁ ଭାରତ ଆଧୁନିକ ଟ୍ରେନ୍ ଏବଂ ମେଟ୍ରୋ କୋଚ୍ ମଧ୍ୟ ନିର୍ମାଣ କରିଛି। 50,000 ଆଧୁନିକ ରେଳକୋଚ୍ ଏବଂ 2,50,000 ୱାଗନ ମଧ୍ୟ ଇତିମଧ୍ୟରେ ଭାରତୀୟ ରେଳବାଇ ନେଟୱର୍କରେ ସାମିଲ ହୋଇସାରିଛି। ସ୍ୱଦେଶୀ ଜ୍ଞାନକୌଶଳରେ ଦେଶରେ ଚିପ୍ରୁ ସିପ୍ ତଥା ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ ସାମଗ୍ରୀଠାରୁ ଆରମ୍ଭ କରି ସାମୁଦ୍ରିକ ଜାହାଜ ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ ଉତ୍ପାଦନ କରିବାର ଦୃଷ୍ଟିକୋଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ସମ୍ପୂର୍ଣ୍ଣ ସୁବ୍ୟବସ୍ଥିତ ଆତ୍ମନିର୍ଭର ଯୋଗାଣ ଶୃଙ୍ଖଳ ଦେଶ ମଧ୍ୟରେ ସ୍ଥାପନ କରିବା ଦିଗରେ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି। ଗୁଜରାଟ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ମୁମ୍ବାଇଠାରେ ଆଜି ସନ୍ଧ୍ୟାରେ ଗ୍ଲୋବାଲ୍ ଫିନ୍ଟେକ୍ ସମ୍ମିଳନୀ 2026ର ଶୁଭାରମ୍ଭ କରିଛନ୍ତି। ଆସନ୍ତା 11 ତାରିଖରେ ଶେଷ ହେବାକୁ ଥିବା ଏହି ଫିନ୍ଟେକ୍ ସମ୍ମିଳନୀର ସପ୍ତମ ସଂସ୍କରଣରେ ଏହି କ୍ଷେତ୍ରର ନୀତି ନିର୍ଦ୍ଧାରକ ଆର୍ଥିକ ପ୍ରତିଷ୍ଠାନ ନିବେଶକ ପ୍ରଯୁକ୍ତିବିଦ୍ୟା କମ୍ପାନୀ ଏବଂ ଅନ୍ୟାନ୍ୟ ବିଶ୍ୱସ୍ତରୀୟ ପକ୍ଷମାନେ ଏକତ୍ରିତ ହୋଇ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାର ସୁଫଳ ଯେଭଳି ସମାଜର କୋଣ ଅନୁକୋଣରେ ପହଞ୍ଚପାରିବ ସେ ଦିଗରେ ପ୍ରୟାସ ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକ ଏବଂ ଜନପ୍ରତିନିଧିମାନଙ୍କୁ ଆହ୍ୱାନ ଦେଇଛନ୍ତି। ଆଜି ଗୁଜରାଟର ନବସାରୀଠାରେ ବିଜେପିର ନବନିର୍ମିତ କାର୍ଯ୍ୟାଳୟ ଉଦ୍ଘାଟନ କରିବା ଅବସରରେ ଆୟୋଜିତ ଏକ ଜନସମାବେଶକୁ ସମ୍ବୋଧନ କରି ସେ କହିଛନ୍ତି ପିଏମ୍ ସ୍ୱନିଧି ଯୋଜନାର ରୂପାନ୍ତରୀକରଣ ପ୍ରଭାବ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ବୁଲା ବିକାଳି ଏବଂ ଛୋଟ ଛୋଟ ଉଠା ଦୋକାନୀମାନଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ କରିବା ଉଦ୍ଦେଶ୍ୟରେ ଏହା କାର୍ଯ୍ୟକାରୀ କରାଯାଉଛି। ସେମାନଙ୍କୁ ଏହି ଯୋଜନା ଅଧୀନରେ ଋଣ ଉପଲବ୍ଧତା ସୁଗମ କରାଇବା ସହିତ ଆଧୁନିକ ଡିଜିଟାଲ୍ ନେଣଦେଣ ମଧ୍ୟ ସୁବିଧାରେ ପ୍ରାପ୍ତ ହୋଇପାରୁଛି। ସେହିଭଳି ଜନସ୍ୱାସ୍ଥ୍ୟ ଏବଂ ପରିମଳ ବ୍ୟବସ୍ଥା ଉପରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରି ଏ ଦିଗରେ ସ୍ଥାନୀୟ ପ୍ରଶାସନ ଏବଂ ଜନସାଧାରଣ ଏହି ସମନ୍ୱିତ ସ୍ୱଚ୍ଛତା ଅଭିଯାନରେ ନିଜକୁ ସକ୍ରିୟ ଭାବେ ସାମିଲ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଆସନ୍ତା 12 ଓ 13 ତାରିଖରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଆଜି ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ସମେତ ରୁଷ ଓ ୟୁକ୍ରେନ୍ ବିବାଦ ମଧ୍ୟ ଏହି ଆଲୋଚନାରେ ସ୍ଥାନ ପାଇବାର ସମ୍ଭାବନା ରହିଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ରୁଷ ୟୁକ୍ରେନ୍ ବିବାଦ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି ଭାରତ ଏ ସମ୍ପର୍କରେ ଉଭୟ ପକ୍ଷ ସହିତ ଯୋଗାଯୋଗରେ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସମ୍ପ୍ରତି ୟୁକ୍ରେନ୍ ଓ ପୋଲାଣ୍ଡ ଗସ୍ତ କରିଛନ୍ତି। ବର୍ତ୍ତମାନର ଯୁଗ ଯୁଦ୍ଧର ନୁହେଁ ଏବଂ ଯୁଦ୍ଧକ୍ଷେତ୍ରରୁ କୌଣସି ସମାଧାନ ବାହାରିପାରିବ ନାହିଁ ବୋଲି ସେ ଏହି ଗସ୍ତ ଅବସରରେ ଭାରତର ଏହି ପକ୍ଷ ଉଭୟ ଦେଶର ନେତୃବୃନ୍ଦଙ୍କୁ ଅବଗତ କରାଇଛନ୍ତି। ଶ୍ରୀ ଜୟସ୍ୱାଲ କହିଛନ୍ତି ଭାରତ ଓ ଚୀନ୍ ମଧ୍ୟରେ ସମ୍ପର୍କ କ୍ରମଶଃ ଏକ ସକାରାତ୍ମକ ଦିଗକୁ ଗତି କରୁଛି। ଗତ 6 ତାରିଖରେ ଅରୁଣାଚଳ ପ୍ରଦେଶର ୱାଚାକ୍ ଏବଂ ଗତକାଲି ଚୀନ୍ଠାରେ ଦୁଇ ଦେଶ ମଧ୍ୟରେ ପ୍ରଥମ ସାମରିକ କମାଣ୍ଡର ସ୍ତରୀୟ ଫ୍ଲାଗ୍ ବୈଠକ ଅନୁଷ୍ଠିତ ହୋଇଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ସମ୍ପ୍ରତି ନେପାଳ ବନ୍ୟା ସମ୍ପର୍କରେ ଭାରତର ପକ୍ଷ ରଖି ଶ୍ରୀ ଜୟସ୍ୱାଲ କହିଛନ୍ତି ଏହି ଦୁର୍ଦ୍ଦିନରେ ଭାରତ ସରକାର ଉଭୟ ନେପାଳବାସୀ ଏବଂ ସେଠାକାର ସରକାରଙ୍କ ସହିତ ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି। ଭାରତ ପକ୍ଷରୁ ରିଲିଫ୍ ଉଦ୍ଧାର ଏବଂ ପୁନର୍ଗଠନ କାର୍ଯ୍ୟ ଲାଗି ସହାୟତା ଜାରି ରହିବ। ଇତିମଧ୍ୟରେ ପ୍ରାୟ 95 ଟନ୍ ରିଲିଫ୍ ସାମଗ୍ରୀ 7ଟି ବିମାନ ଦ୍ୱାରା ନେପାଳକୁ ପଠାଯାଇ ସାରିଛି। ଏହି ବନ୍ୟାରେ ଅନେକ ଭାରତୀୟ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି
1: ମାରେ ଗଏ ହମାରେ ଭାରତୀୟ ନାଗରିକ ହେଁ ଉନମେ ସେ କଇ ଲୋଗ କା ପହଚାନ ନହିଁ ହୋ ପାୟା ହେ ଇସ୍ ମାମଲେ ମେ ହମ ଲୋଗ ଉନକେ ପରିବାରଜନ ସେ ବାତଚିତ ହମାରୀ ଚଲ ରହି ହେ ଔର କଇ ଏକ ମାମଲୋଁ ମେ ଜୋ ଡିଏନଏ କି ସାମ୍ପଲିଂ ଭି ଲି ଗଇ ହେ 275 ଲୋଗ ଲାପତା ହେଁ ଅଭି ଔର ୟେ ଜୋ ହାଦସା ହୁଆ ହେ ନେପାଲ ମେ ହୁଆ ହେ ତୋ ହମ ଲୋଗ ଇଂତଜାର କରତେ ହେଁ କି କିସ ପ୍ରକାର କା ୱହାଁ କେ ସରକାର ୱହାଁ କେ ଅଧିକାରୀ ଇସ୍ ପର କ୍ୟା ଖୁଲାସା କରତେ ହେଁ।
0: ଆପଣ ମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ ରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 22 ତାରିଖରେ ଗୁଜରାଟର ଏକତା

0: ଠାରେ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ। ସୂଚନା ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ଆର୍ଟିକଲ 370କୁ ଶ୍ରେଷ୍ଠ ଫିଚର ଫିଲ୍ମ ଏବଂ ଭଙ୍ଗାରକୁ ଶ୍ରେଷ୍ଠ ନନ୍ ଫିଚର ଫିଲ୍ମ ଭାବେ ପୁରସ୍କୃତ କରାଯିବ। ବ୍ରହ୍ମ୍ୟୁଗମ୍ ଚଳଚ୍ଚିତ୍ର ଲାଗି ଅଭିନେତା ମାମୁଟି ଏବଂ ଚନ୍ଦୁ ଚମ୍ପିଆନ୍ ଲାଗି କାର୍ତ୍ତିକ ଆରିୟାନ୍ଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ କରାଯିବ। ସେହିଭଳି ୟାମି ଗୌତମଙ୍କୁ ଆର୍ଟିକଲ 370ରେ ମୁଖ୍ୟ ଭୂମିକା ଲାଗି ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ମିଳିବ। ଚଳିତ ଥର ପ୍ରଥମ ଥର ଲାଗି ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ନନ୍ ଫିଚର ଫିଲ୍ମ ପର୍ଯ୍ୟାୟରେ ସାନ୍ତାଳୀ ଚଳଚ୍ଚିତ୍ରକୁ ପୁରସ୍କୃତ କରାଯିବ। ନୂଆଦିଲ୍ଲୀ ବ୍ୟତୀତ ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଆୟୋଜନ କରିବା ଲାଗି ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ବୋଲି କହିଛି। ଅଙ୍ଗନବାଡ଼ି ବ୍ୟବସ୍ଥାକୁ ଏକ ଜନଭାଗିଦାରୀ ଅଭିଯାନରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କର ଏ ସମ୍ପର୍କିତ ଏକ ଲେଖାକୁ ସାମାଜିକ ଗଣମାଧ୍ୟମରେ ସେୟାର କରି ଶ୍ରୀ ମୋଦି ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ମାତୃବନ୍ଦନା ଯୋଜନା ଏବଂ ପୋଷଣ ମାସ ଭଳି ଜନକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ଗତ ଦଶନ୍ଧିରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଏହି ଲେଖାରେ ଆଲୋକପାତ କରାଯାଇଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର, ସାମାଜିକ ଅଡିଟ୍ ଏବଂ ପୋଷଣଯୁକ୍ତ ଖାଦ୍ୟ ଦ୍ୱାରା ଶିଶୁ, ମହିଳା ଏବଂ କିଶୋରୀମାନେ କିଭଳି ଉପକୃତ ହେଉଛନ୍ତି ସେ ସମ୍ପର୍କରେ ମଧ୍ୟ ଏହି ଲେଖାରେ ଉଲ୍ଲେଖ କରାଯାଇଛି। ହମାରି ଅଙ୍ଗନବାଡ଼ି ହମାରି ଜିମେଦାରୀ ଦୃଷ୍ଟିକୋଣରେ ପରିଚାଳିତ ଏହି ପ୍ରୟାସଗୁଡ଼ିକ ମାଧ୍ୟମରେ ଏକ କୁପୋଷଣ ମୁକ୍ତ ବିକଶିତ ଭାରତ ଗଠନ ସଫଳତାର ସହ ସମ୍ପନ୍ନ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ନିଜର ଏହି ଲେଖାରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ବର୍ଣ୍ଣନା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତିନିଦିନିଆ ଶ୍ରୀଲଙ୍କା ଗସ୍ତରେ ଯାଇ ଆଜି କଲମ୍ବୋରେ ପହଞ୍ଚିଛନ୍ତି। ଭାରତ ଶ୍ରୀଲଙ୍କା ମଧ୍ୟରେ ଦ୍ୱିପକ୍ଷୀୟ ପ୍ରତିରକ୍ଷା ଏବଂ ସାମୁଦ୍ରିକ ସହଯୋଗକୁ ଅଧିକ ସଶକ୍ତ କରିବା ହେଉଛି ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଶ୍ରୀ ସିଂ ଆଜି ବନ୍ଦରନାୟକେ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ଶ୍ରୀଲଙ୍କାର ଉପପ୍ରତିରକ୍ଷା ମନ୍ତ୍ରୀ ଅରୁଣା ଜୟଶିକାର ଏବଂ ସେଠାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ସନ୍ତୋଷ ଝା ତାଙ୍କୁ ସ୍ୱାଗତ କରିଥିଲେ। ଶ୍ରୀ ସିଂଙ୍କର ଏହି ଗସ୍ତ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଦିଆଯାଇଥିବା ସୂଚନା ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସେଠାରେ ଦିଆଯାଇଥିବା ପାରମ୍ପରିକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦୁଇ ଦେଶ ମଧ୍ୟରେ ରହିଥିବା ସମ୍ପର୍କର ପ୍ରତିଫଳନ। ଏହି ଗସ୍ତ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ଆପୋଷ ସ୍ୱାର୍ଥ ଜଡ଼ିତ ଦ୍ୱିପକ୍ଷୀୟ ସମ୍ପର୍କ, ବିଶେଷ କରି ସାମୁଦ୍ରିକ ଏବଂ ପ୍ରତିରକ୍ଷା ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ଶ୍ରୀଲଙ୍କାର ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବେ। ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଗସ୍ତ କରିଛନ୍ତି। ଏତଦ୍ବ୍ୟତୀତ ଶ୍ରୀ ସିଂ ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ସହିତ ମଧ୍ୟ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତରେ ଯିବା ପୂର୍ବରୁ ଶ୍ରୀ ସିଂ ପଡ଼ୋଶୀ ପ୍ରଥମ ଏବଂ ମହାସାଗର ଭିଜନ ଅଧୀନରେ ଶ୍ରୀଲଙ୍କା ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ହୋଇଥିବା ଦୃଷ୍ଟିରୁ ସେଠାକାର ନେତୃବୃନ୍ଦଙ୍କ ସହିତ ତାଙ୍କର ଫଳପ୍ରଦ ଆଲୋଚନା ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ରାଜସ୍ଥାନ, ଉତ୍ତରପ୍ରଦେଶ ଓ ତେଲଙ୍ଗାନାରେ ଆଇଟିଆଇ କ୍ଲଷ୍ଟର ପ୍ରକଳ୍ପ ସମ୍ପର୍କିତ ରଣନୀତିକ ପୁଞ୍ଜିନିବେଶ ଯୋଜନାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଏଥିଲାଗି 735 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସେଥିମଧ୍ୟରେ ରାଜସ୍ଥାନ ଲାଗି 241 କୋଟି ଟଙ୍କା, ଉତ୍ତରପ୍ରଦେଶ ଲାଗି 240 କୋଟିରୁ ଉର୍ଦ୍ଧ୍ୱ ଏବଂ 254 କୋଟି ଟଙ୍କା ତେଲଙ୍ଗାନା ପାଇଁ ଖର୍ଚ୍ଚ କରାଯିବ। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ସଚିବ ଦେବଶ୍ରୀ ମୁଖାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପିଏମ୍ ସେତୁ ଯୋଜନାର ପଞ୍ଚମ ଜାତୀୟ ଷ୍ଟିୟରିଂ କମିଟି ବୈଠକରେ ଏହି ଅନୁମୋଦନ କରାଯାଇଛି। ଶିଳ୍ପ ଭାଗିଦାରୀ, ଆଧୁନିକ ଭିତ୍ତିଭୂମି, ଉନ୍ନତ ଧରଣର ତାଲିମ କାର୍ଯ୍ୟକ୍ରମ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଆଇଟିଆଇ ଇକୋସିଷ୍ଟମର ରୂପାନ୍ତରୀକରଣ କରିବା ଲାଗି ପିଏମ୍ ସେତୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମୁମ୍ବାଇରେ ଆଜି ଗ୍ଲୋବାଲ୍ ଫିନ୍ଟେକ୍ ସମ୍ମିଳନୀ 2026ର ଆଜି ସନ୍ଧ୍ୟାରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହିତ କରିବେ ଦ୍ୱିପକ୍ଷୀୟ ବୈଠକ। ଗୁଜରାଟରେ ଆସନ୍ତା 22 ତାରିଖ ଦିନ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଏବଂ ତିନିଦିନିଆ ଶ୍ରୀଲଙ୍କା ଗସ୍ତରେ ଯାଇ ଆଜି କଲମ୍ବୋରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି

0: ଉନ୍ନତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା, ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ବାରିପଦା ସହରବାସୀ ଏବଂ ଯାତାୟାତ କରୁଥିବା ଲୋକମାନଙ୍କ ପାଇଁ ବିଶୁଦ୍ଧ ଓ ଗୁଣାତ୍ମକ ପାନୀୟ ଜଳ କିଓସ୍କୋ 3 ପ୍ରମୁଖ ସ୍ଥାନରେ ସ୍ଥାପନ କରାଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କିଓସ୍କୋଗୁଡ଼ିକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି
1: ପାଣିର ଆବଶ୍ୟକତା ପ୍ରାୟ ଲୋକଙ୍କର ଥାଏ। ଖରାଦିନେ ସାଧାରଣତଃ ବାହାରେ ଲୋକ ଟିକେ ପାଣିର ଆବଶ୍ୟକତା କରନ୍ତି, ତେଣୁ ପିଇବା ପାଣି ପାଇଁ 3 ଜାଗାରେ ଆଜି ଆମେ ଏହାକୁ ଇନାଗୁରେସନ୍ କଲୁ। ଗୋଟେ ହେଲା ବସ୍ଷ୍ଟାଣ୍ଡ ପାଖରେ, ଆଉ ଗୋଟେ ହେଲା ଆମର ଏଠି ମା ଅମ୍ବିକା ପମ୍ପ ହାଉସ୍ ଯେଉଁ ଅଛି ଏଠି କଲୁ, ଆଉ ଗୋଟେ ମୁନ୍ସିବନ୍ଧରେ। ଲୋକଙ୍କର ଉପଯୋଗୀ ହେବ, ଏଇଟା ଲୋକ ପିଇବା ପାଇଁ ଯେଉଁ ଆବଶ୍ୟକତା ଅଛି ତାକୁ ମେଣ୍ଟେଇ ପାରିବ। ଯିବା ଆସିବା ଲୋକ ମଧ୍ୟ ପିଇପାରିବେ, ଏଠିକା ବାସିନ୍ଦା ମଧ୍ୟ ପିଇପାରିବେ, ମାନେ ବିଶୁଦ୍ଧ ପାଣି ପାଇବେ। ଏବଂ ଆଜି ଆମେ ଯେଉଁ ଆମର ପମ୍ପ ହାଉସ୍ ଅଛି, ପମ୍ପ ହାଉସ୍ ମଧ୍ୟ ଭିଜିଟ୍ କଲୁ, ସେଠି ମଧ୍ୟ ତାର ଜଳର ମାନ୍ୟତା ମଧ୍ୟ ଟେଷ୍ଟ କଲୁ, ଲାବରେଟୋରୀରେ ମଧ୍ୟ ତାକୁ ଟେଷ୍ଟ କରିକି ଦେଖିଲୁ। ବିଶୁଦ୍ଧ ପାନୀୟ ଜଳ କେମିତି ଆମ ଲୋକ ପାଇପାରିବେ ସେଥିପାଇଁ ଆମେ ଚେଷ୍ଟିତ ଅଛୁ, ଆଉ ଆବଶ୍ୟକତା ହେଲେ ଆମେ ଆହୁରି ପାଣି ଷ୍ଟୋରେଜର ବ୍ୟବସ୍ଥା କରିବୁ।
0: ମହାରାଷ୍ଟ୍ରର ତଡ଼ୋବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ 2024 ନଭେମ୍ବର ମାସରେ ମହାବଳ ବାଘୁଣୀ ଜିନ୍ନତକୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଅଣାଯାଇଥିଲା। ଶିମିଳିପାଳ ପରିବେଶ ସହ ସମ୍ପୂର୍ଣ୍ଣ ଭାବେ ଖାପ ଖୁଆଇ ନିଜର ବାସସ୍ଥଳୀ ଗଢ଼ିବା ସହ 4 ଶାବକଙ୍କୁ ଜନ୍ମ ଦେଇଛି ବାଘୁଣୀ ଜିନ୍ନତ। ବାଘୁଣୀ ଜିନ୍ନତକୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ଶରୀରରେ ଲଗାଯାଇଥିବା ରେଡିଓ କଲାରକୁ ଖୋଲାଯିବ। ଏ ସମ୍ପର୍କରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡକ୍ଟର ପ୍ରକାଶ ଚାନ୍ଦ ଗେଗିନେନି କହନ୍ତି,
2: ଆମର ଟ୍ରାନ୍ସଲୋକେସନ ଯେତେବେଳେ ଆମେ ଆଣୁଛୁ ଟାଇଗରଟାକୁ ରେଡିଓ କଲର କରୁଛୁ ନୂଆ ଜାଗାରେ, ସେ ବେଶୀ ବୁଲେ, ତାକୁ ଟ୍ରାକିଂ କରିବା, ତାପରେ ତାଙ୍କର ଗତିବିଧି ନୋଟ କରିବା, ତାର ରକ୍ଷଣ ବେକ୍ଷଣ ଦେଖିବାକୁ ଆମେ କଲର ଲଗାଉଛୁ। କିନ୍ତୁ କଲରଟା ପରମାନେଣ୍ଟ ଜିନିଷ ନାହିଁ, ତାଙ୍କୁ ଗୋଟେ ନିର୍ଦ୍ଦିଷ୍ଟ ସମୟ ପରେ ଆମର ପର୍ପସ୍ ସଲ୍ଭ ହେଲା ପରେ ତାକୁ ଖୋଲାଯିବ। ତେଣୁ ଆମେ ଜିନତ୍ ବିଷୟରେ ଆମର ସକ୍ସେସଫୁଲି ତାର ଲୋକାଲାଇଜ୍ ହେଇଯାଇଛି ଶିମିଳିପାଳ ଭିତରେ, ଆଉ ମିଟିଂ ବି ହେଇକି ତାର ଛୁଆ ବି ଜନ୍ମ ହେଇଛି, ଛୁଆଟା ବି ବଢ଼ୁଛନ୍ତି। ପରବର୍ତ୍ତୀ ସମୟରେ ଆଉ ଗୋଟେ ଯେହେତୁ ସବୁ ସେଟିଲ୍ ହେଇଛି, ଗୋଟେ କାର୍ଯ୍ୟ ରହିଗଲା କି ତାକୁ କଲର କାଢ଼ିକି ତାକୁ ଇଏ କରିବାର ଅଛି, କେବେ କାଢ଼ାଯିବ। ଏବେ ବର୍ତ୍ତମାନ ଏ ବର୍ଷ ସମୟରେ ଆମେ କିଛି ଅପରେସନ୍ କରିବୁ ନାହିଁ, କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ଆମର କମିଟି ଅଛି, କମିଟିକୁ ଆମେ କହିଲା ପରେ ସେ କମିଟି ଡିସିସନ ଅନୁସାରେ ଆମେ କରିବୁ, ଆମେ ଖୋଲାଯିବ ଆଉ ସେଟା ଅଟୋମେଟିକ୍ ଖୋଲିଯିବ, ଆମେ ତାକୁ କୌଣସି ଧରିବା ଦରକାର ନାହିଁ।
0: ବାରିପଦାର ଶହୀଦ ସ୍ମୃତି ଭବନଠାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଯୋଜନାର 5ମ କିସ୍ତି ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ସମାରୋହରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାରୀ ଶକ୍ତି ସଶକ୍ତିକରଣରେ ସୁଭଦ୍ରା ଯୋଜନାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ କରିଛନ୍ତି। ଜିଲ୍ଲାରେ 6 ଉର୍ଦ୍ଧ୍ୱ ମହିଳା ହିତାଧିକାରୀ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ସମାରୋହରେ ସୁଭଦ୍ରା ଯୋଜନାରେ 3 ହିତାଧିକାରୀ ନିଜ ନିଜର ସଫଳତା କାହାଣୀ ବର୍ଣ୍ଣନା କରିଛନ୍ତି। ଦ୍ୱାରଶୁଣୀ ଘାଟି ମଧ୍ୟ ଦେଇ ଯାଇଥିବା 49 ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ପାଇଁ କଟକଣା ଅବଧିକୁ ଚଳିତ ମାସ 30 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ପାଇଁ ଆବଶ୍ୟକ ହେଉଥିବା ପଥର ବିସ୍ଫୋରଣ କାର୍ଯ୍ୟ ସତର୍କତା ପଦକ୍ଷେପ ସ୍ୱରୂପ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଦେଶ ଜାରି କରାଯାଇଛି। ପ୍ରତ୍ୟେକ ସପ୍ତାହରେ ବୁଧବାରଠାରୁ ଶନିବାର ପର୍ଯ୍ୟନ୍ତ ଦିନ 11 ଅପରାହ୍ନ 4 ପର୍ଯ୍ୟନ୍ତ ଯିବା ଆସିବା ବନ୍ଦ ରହିବ। ଏହି ଦିନମାନଙ୍କରେ ଦ୍ୱାରଶୁଣୀ ଘାଟିକୁ ଯୋଡ଼ୁଥିବା ବାଙ୍ଗିରିପୋଷୀ ଏବଂ ବିଶୋଇ ପାର୍ଶ୍ୱରେ ଥିବା ପ୍ରବେଶ ପଥ ବନ୍ଦ ରହିବ। ସମସ୍ତ ଯାନବାହନ ଏବଂ ପଥଚାରୀ ଏହି ସମୟରେ ଯାତାୟାତ କରିପାରିବେ ନାହିଁ। ବାରିପଦା ପୌରପାଳିକା ପକ୍ଷରୁ ଆୟୋଜିତ 3 ସ୍ୱାୟତ୍ତ ଶାସନ ଦିବସ ସମାରୋହ ଉଦ୍ଯାପିତ ହୋଇଯାଇଛି। ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ସାଂସଦ ନବଚରଣ ମାଝୀ, ବିଧାୟକ ପ୍ରକାଶ ସୋରେନ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ 55 ମହିଳାଙ୍କ ସମେତ 716 ରକ୍ତଦାନ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।
3: ପ୍ରଚାର କରୁଛୁ ଭାରତ ସରକାରଙ୍କର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।

0: ମୋର ସେଇ ବିଷୟରେ ରହିଛି ଆଲୋଚନା, ଗର୍ଭିଣୀ ଗାଈର ଯତ୍ନ।
1: ଆଚ୍ଛା, ଯଦି ମୋର ଗାଈ ଗୁଡାକ ଠିକ ରହିବେ ଆଉ ସେ ଆପେ ଆପେ ଭଲ କ୍ଷୀର ଦେବେ, ମୋର ରୋଜଗାର ବି ବଢିବ।
0: ଏ ବିଷୟରେ ଆଲୋଚନା କରିବେ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ବୀରକିଶୋର ପରିଡ଼ା। ଆଉ ମହାଶୟତ ଆସିଲେଣି, ମୁଁ ଆଲୋଚନା କରୁଛି, ବସି ଶୁଣିବା।
1: ହଁ ହଁ, ଚାଲ ଶୁଣିବା।
0: ପରିଡ଼ା ବାବୁ ନମସ୍କାର, ସ୍ୱାଗତ କରୁଛୁ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ।
2: ନମସ୍କାର।
0: ଆଜି ଆମେ ଯୋଉ ଆଲୋଚନା ରଖିଛେ ଗର୍ଭିଣୀ ଗାଈର ଯତ୍ନ, ଆମେ ତ ଗାଈର ଯତ୍ନ ନେବା, ବିଶେଷ କରି ଆମେ ଗର୍ଭିଣୀ ଗାଈର ଯତ୍ନ ଆହୁରି ବିଶେଷ ଭାବରେ ଆମେ ଧ୍ୟାନ ଦେବା ଦରକାର। କାରଣ ଗର୍ଭିଣୀ ଗାଈଟେ ଗୋଟେ ସୁସ୍ଥ ବାଛୁରୀରେ ଜନ୍ମ କରିଥାଏ ଏବଂ ପଶୁପାଳନ ଏକ ଲାଭଜନକ ବ୍ୟବସାୟ। ଆମର ଅନେକ ଯୁବପିଢ଼ି ଗୋପାଳନ କରିବାକୁ ଆଗ୍ରହୀ ହେଲେଣି। ଏଇ ଯୋଉ ଗର୍ଭିଣୀ ଗାଈର ଯତ୍ନ, ଏବେ ବର୍ତ୍ତମାନ ସମୟରେ ଏହାକୁ ଆମେ କାହିଁକି ଗୁରୁତ୍ୱ ଦେବା?
2: ବର୍ତ୍ତମାନ ସରକାର ଆମ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ସହିତ ଗୋ ସମ୍ପଦର ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ତା ଭିତରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଗୋଟିଏ ଅନ୍ୟତମ। ଏ ସମୟରେ ଆମର ଯୋଉ ମୂଲ୍ୟବାନ ଗାଈଗୋରୁ ସବୁ ଗାଁ ଗହଳିରେ ରହିଛନ୍ତି, ଗାଈ ହେଉ ବା ମଣିଷ ହେଉ, ତାହାର ଯତ୍ନ ନେବା ନିହାତି ଆବଶ୍ୟକ। କାରଣ ସେ ଗାଈଗୋରୁ ଏବେ ତାର ମୂଲ୍ୟ ଦୃଷ୍ଟିରୁ ଦେଖିଲେ ପ୍ରାୟ 50ରୁ ଅଧିକା ଟଙ୍କା ହେଲାଣି। ପ୍ରାକୃତିକ ସମୟରେ, ବିପର୍ଯ୍ୟୟ ସମୟରେ ବା ଅନ୍ୟାନ୍ୟ ସମୟରେ ଆମକୁ ତାକୁ ବିଶେଷ ଗୁରୁତ୍ୱ ଆରୋପ କରିବାକୁ ପଡିବ, ଧ୍ୟାନ ଦେବାକୁ ପଡିବ, ତାର ଯତ୍ନ ନେବାକୁ ପଡିବ। ଗାଈ କହିଲା ମାନେ ଆମେ ତାର ପର୍ଣ୍ଣା ସହିତ ଗାଈ ମୁହଁରେ କ୍ଷୀର ଯୋଉ କହନ୍ତି, ଗାଈ ମୁହଁରେ ଘାସ ଦେଲେ ଗାଈର କ୍ଷୀର ସହିତ ତାର ପର୍ଣ୍ଣାର ଯତ୍ନ ଏବଂ ଗାଈର

0: ଠିକ ରହିବେ ଆଉ ସେ ଆପେ ଆପେ ଭଲ କ୍ଷୀର ଦେବେ, ମୋ ରୋଜଗାର ବି ବଢିବ।
1: ଏ ବିଷୟରେ ଆଲୋଚନା କରିବେ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ବୀରକିଶୋର ପରିଡା। ଆଉ ମହାଶୟତ ଆସିଲେଣି, ମୁଁ ଆଲୋଚନା କରୁଛି, ବସି ଶୁଣିବା।
0: ହଁ ହଁ ବା ଚାଲ ଶୁଣିବା।
1: ପରିଡା ବାବୁ ନମସ୍କାର, ସ୍ୱାଗତ କରୁଛୁ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ।
2: ନମସ୍କାର।
1: ଆଜି ଆମେ ଯୋଉ ଆଲୋଚନା ରଖିଛେ ଗର୍ଭିଣୀ ଗାଈର ଯତ୍ନ, ଆମେ ତ ଗାଈର ଯତ୍ନ ନେବା, ବିଶେଷ କରି ଆମେ ଗର୍ଭିଣୀ ଗାଈର ଯତ୍ନ ଆହୁରି ବିଶେଷ ଭାବରେ ଆମେ ଧ୍ୟାନ ଦେବା ଦରକାର। କାରଣ ଗର୍ଭିଣୀ ଗାଈଟେ ଗୋଟେ ସୁସ୍ଥ ବାଛୁରୀରେ ଜନ୍ମ କରିଥାଏ ଏବଂ ପଶୁପାଳନ ଏକ ଲାଭଜନକ ବ୍ୟବସାୟ। ଆମର ଅନେକ ଯୁବପିଢ଼ି ଗୋପାଳନ କରିବାକୁ ଆଗ୍ରହୀ ହେଲେଣି। ଏଇ ଯୋଉ ଗର୍ଭିଣୀ ଗାଈର ଯତ୍ନ, ଏବେ ବର୍ତ୍ତମାନ ସମୟ

0: ପଡ଼ିବ, ଏବଂ ତାର ପ୍ରତି 2.5 ଲିଟର ପିଛା 1 କେଜି ଦାନା ତାକୁ
1: ଦବାକୁ
0: ମଧ୍ୟ
1: ପଡ଼ିବ,
0: ଦେବାକୁ ପଡ଼ିବ।
1: ବିଶେଷ କରି ଗର୍ଭିଣୀ ଗାଈ,
0: ଗର୍ଭିଣୀ ଗାଈକୁ ଦେବାକୁ ପଡ଼ିବ। ଏବଂ ତାପରେ ଯୋଉ କ୍ଷୀର ଦେଉଛନ୍ତି, ମନେକର 10 ଲିଟର କ୍ଷୀର ଦେଉଛି, ପ୍ରତି 2.5 ଲିଟର ପିଛା 1 କେଜି ଦାନା ହିସାବରେ ସେ ବାବଦରେ ଆମକୁ ଦାନା ଦେବାକୁ ପଡ଼ିବ। ଯଦି ଆଡଭାନ୍ସ ଗର୍ଭ ଅଛି ତାହେଲେ ତାକୁ 1 କେଜିରୁ 2 କେଜି ପର୍ଯ୍ୟନ୍ତ ଆମେ ଅଧିକା ତାକୁ ଦେବାକୁ ପଡ଼ିବ। ଇଏ ଏତଦ୍ ବ୍ୟତୀତ ସେଇ ଖାଦ୍ୟରେ ଆମକୁ ଆମର ଲୁଣ ମଧ୍ୟ ଦେବାକୁ ପଡ଼ିବ, 50-60 ଗ୍ରାମ ଆୟୋଡିନ୍ଟା ଲୁଣ, ଆୟୋଡାଇଜ୍ ସଲ୍ଟ ମଧ୍ୟ ଦେବାକୁ ପଡ଼ିବ। ଏବେ ବିଶେଷ ଗୁରୁତ୍ୱପୂର୍ଣ୍ଣ କଥା

0: ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି।
1: ଦାମା, ସମୟ ଇସାରା ଦେଲାଣି, ତାହେଲେ ଆଜିର କାର୍ଯ୍ୟକ୍ରମ ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ କେମିତି

ନରମ ହୁଏ ନାହିଁ କିମ୍ବା ତରଳ ଅବସ୍ଥାକୁ ଆସେ ନାହିଁ। ତେଣୁ ଏହା ଭୌତିକ ପରିବର୍ତ୍ତନ ଅପ୍ରତ୍ୟାବର୍ତ୍ତୀ ବା ଇରଭର୍ସିବଲ୍ ଫିଜିକାଲ୍ ଚେଞ୍ଜ ଅଟେ। ଏହାର ଅର୍ଥ ପ୍ରସ୍ତୁତି ବେଳେ ଏଗୁଡ଼ିକ ଯେଉଁ ଆକାର ଓ ଆକୃତି ଧାରଣ କରିଥାନ୍ତି ତାହା ପରିବର୍ତ୍ତନଶୀଳ ନୁହେଁ। ଏହି ପ୍ଲାଷ୍ଟିକ୍ସର ଗୁଡ଼ିକରେ ଏକକ ଗୁଡ଼ିକର ସଜ୍ଜାକୁ କ୍ରସ୍ ଲିଙ୍କଡ୍ ଏକକ ସଜ୍ଜା କୁହାଯାଏ। ଏହି ଶ୍ରେଣୀର ପ୍ଲାଷ୍ଟିକ୍ସର ଉଦାହରଣ ହେଉଛି ବେକେଲାଇଟ୍, ମାଲାମାଇନ୍, ଫର୍ମିକା। ଥର୍ମୋସେଟିଂ ପ୍ଲାଷ୍ଟିକ୍ସ ପୁନଃଚକ୍ରଣ ଅଯୋଗ୍ୟ ବା ନନ୍ ରିସାଇକଲେବୁଲ୍ ହୋଇଥିବା ଯୋଗୁଁ ପରିବେଶ ପ୍ରଦୂଷଣର ଏହା ଏକ ମୁଖ୍ୟ କାରକ ଅଟେ। ଶ୍ରୋତା ବନ୍ଧୁ, ପ୍ଲାଷ୍ଟିକ୍ସ ପ୍ରକୃତି ବା ନେଚର ଭିତରେ ଏହାର ନମନୀୟତା ଗୁଣ ଯୋଗୁଁ ଆବଶ୍ୟକତା ଅନୁଯାୟୀ ଯେକୌଣସି ଆକାର ଓ ଆକୃତିର ଜିନିଷ ପ୍ରସ୍ତୁତ କରାଯାଇପାରେ। ଏହାଛଡ଼ା ତାପର କୁପରିବାହୀ ହୋଇଥିବାରୁ ବିଭିନ୍ନ ରୋଷେଇ ସାମଗ୍ରୀର ହ୍ୟାଣ୍ଡେଲ୍ ରୂପେ ଓ ବିଦ୍ୟୁତ୍ କୁପରିବାହୀ ହୋଇଥିବା ଯୋଗୁଁ ବିଦ୍ୟୁତ୍ ତାରର ବାହ୍ୟ ଆବରଣ ରୂପେ ତଥା ସୁଇଚ୍, ହୋଲ୍ଡର ଇତ୍ୟାଦି ବିଦ୍ୟୁତ୍ ସାମଗ୍ରୀ ପ୍ରସ୍ତୁତିରେ ଏହା ବ୍ୟବହୃତ ହୁଏ। ଏଗୁଡ଼ିକ ଭଙ୍ଗୁର ନୁହେଁ, ହାଲୁକା ଓ ଶକ୍ତ ଏବଂ ଦୀର୍ଘସ୍ଥାୟୀ ଅଟେ। ସେହିପରି ଅମଳ, କ୍ଷାର ଆଦି ରାସାୟନିକ ପଦାର୍ଥ ଦ୍ୱାରା ଏହା କ୍ଷୟ ହୁଏ ନାହିଁ। ଏଣୁ ଅନେକ ଔଷଧ, ରାସାୟନିକ ପଦାର୍ଥ ଆଦି ପ୍ଲାଷ୍ଟିକ୍ସ ବୋତଲରେ ରଖାଯାଉଛି। ମେଲାମାଇନ୍ ପରି ପ୍ଲାଷ୍ଟିକ୍ସ ଅଗ୍ନି ନିରୋଧକ ଅଟେ। ତେବେ ଶ୍ରୋତା ବନ୍ଧୁ, ଧାତୁ ତିଆରି ଜିନିଷର ମୂଲ୍ୟ ତୁଳନାରେ ପ୍ଲାଷ୍ଟିକ୍ସ ଜିନିଷର ମୂଲ୍ୟ ଯଥେଷ୍ଟ କମ୍। ପ୍ଲାଷ୍ଟିକ୍ ଜିନିଷ ସାଧାରଣତଃ ହାଲୁକା, ଅଭଙ୍ଗୁର, ଦୀର୍ଘସ୍ଥାୟୀ, ସୁନ୍ଦର ଓ ଶସ୍ତା ଦୃଷ୍ଟିରୁ ପ୍ଲାଷ୍ଟିକ୍ସର ବହୁଳ ବ୍ୟବହାର କରାଯାଉଛି। ସେହି ବ୍ୟବହାରଗୁଡ଼ିକ ମଧ୍ୟରୁ ପଲିଥିନ୍, ପିଭିସି, ପଲିପ୍ରୋପିନ୍, ପଲିଷ୍ଟିରିନ୍, ଟେଫ୍ଲନ୍, ଏକ୍ରିଲିନ୍, ବେକେଲାଇଟ୍, ଫର୍ମିକା, ମେଲାମାଇନ୍ ଅନ୍ୟତମ। ଟେଫ୍ଲିନ୍ରୁ ତିଆରି ନନ୍ଷ୍ଟିକ୍ କଢ଼େଇ, ତାୱା, ପ୍ରେସର୍ କୁକର୍ ଆଦି ରୋଷେଇ ଉପକରଣ ଆମେ ଆମ ଦୈନନ୍ଦିନ ଜୀବନରେ ବହୁଳ ମାତ୍ରାରେ ବ୍ୟବହାର କରିଥାଉ। ଏହାଛଡ଼ା ପଲିଥିନ୍ରୁ ତିଆରି କ୍ୟାରି ବ୍ୟାଗ୍, କ୍ଷୀର ଓ ତେଲ ପାଉଚ୍, ବୋତଲ, ସରୁ ଟ୍ୟୁବ୍, ମଗ୍, ବାଲ୍ଟି, ବେସିନ୍, ଜଗ୍, ବାସନ କୁସନ, ଆଇନା ଓ ଫଟୋ ଫ୍ରେମ୍, କୋଠା ଉପରେ ରଖାଯାଉଥିବା ବଡ଼ ବଡ଼ ପାଣି ଟାଙ୍କି, ବଡ଼ ବଡ଼ ଡ୍ରମ୍ ଆଦି ଅନେକ ନିତ୍ୟ ବ୍ୟବହାରୀ ଜିନିଷ ଏହି ପଲିଥିନ୍ରୁ ପ୍ରସ୍ତୁତ କରାଯାଉଛି। ସେହିପରି ପିଭିସିରୁ ସିସି, ବୋତଲ, ଜାର୍, ଜଗ୍, ମଗ୍, ବାଲ୍ଟି, ବେସିନ୍, ପାଣି ପାଇପ୍, ଟାଇଲ୍, ଚମଡ଼ା ଜୋତାର ତଳଭାଗ, ବର୍ଷା ଦିନର ଜୋତା, ଚପଲ, ବର୍ଷାତି ଆଦି ଜିନିଷ ପ୍ରସ୍ତୁତ କରାଯାଏ। ପଲିପ୍ରୋପିନ୍ରୁ ଆମେ ଦଉଡ଼ି, ଗାଲିଚା, ବୁଣିବା ଦଉଡ଼ି, ମାଛ ଧରା ଜାଲର ସୂତା, ମଶାରୀ ସୂତା ଆଦି ପ୍ରସ୍ତୁତ କରାଯାଏ। ସେହିପରି ପଲିଷ୍ଟିରିନ୍, ଏଥିରୁ ଥର୍ମୋକଲ୍ ପ୍ରସ୍ତୁତ କରାଯାଉଛି, ଯାହାକୁ କୃତ୍ରିମ ସୋଲ୍ କୁହାଯାଏ। ଥର୍ମୋକଲ୍ ମୁଖ୍ୟତଃ କାଚ ଜିନିଷ, ଔଷଧ ବୋତଲ, କ୍ୟାମେରା, ଟେଲିଫୋନ୍, ମୋବାଇଲ୍ ଫୋନ୍, ଟିଭି, ରେଡିଓ, ଦାମିକା ଯନ୍ତ୍ରପାତି ଆଦିର ପ୍ୟାକିଂରେ ବ୍ୟବହୃତ ହୁଏ। ଫ୍ରିଜ୍, କୁଲର୍ରେ ତାପ ଅପରିବାହୀ ରୂପେ ଏହା ମଧ୍ୟ ବ୍ୟବହୃତ କରାଯାଏ। ବିଭିନ୍ନ ଉତ୍ସବରେ ସାଜସଜ୍ଜା ପାଇଁ ଥର୍ମୋକଲ୍ ବହୁଳ ଭାବରେ ବ୍ୟବହାର କରାଯାଉଛି। ଶ୍ରୋତା ବନ୍ଧୁ, ଆମେ ବ୍ୟବହାର କରୁଥିବା କୃତ୍ରିମ ଉଲ୍ ଏକ୍ରିଲିକ୍ର ଏକ ଉଦାହରଣ। ଏକ୍ରିଲିକ୍ କାଚ ଭଳି ସ୍ୱଚ୍ଛ ହୋଇଥିବାରୁ ଏବଂ ଅଭଙ୍ଗୁର ହୋଇଥିବାରୁ କାଚ ପରିବର୍ତ୍ତେ ଏହାକୁ ବସ୍, କାର୍, ଉଡ଼ାଜାହାଜ, ଜଳଜାହାଜ ଆଦିର ଝରକାରେ ଏବଂ ସାମନା ପଟରେ ବ୍ୟବହୃତ ହୁଏ। ବେକେଲାଇଟ୍କୁ ଆମେ ବିଦ୍ୟୁତ୍ ଉପକରଣରେ ଯଥା ସୁଇଚ୍, ପ୍ଲଗ୍, ହୋଲ୍ଡର, ରେଡିଓ ଓ ଟିଭିର କ୍ୟାବିନେଟ୍, ପ୍ରେସର୍ କୁକର୍, ସସ୍ପ୍ୟାନ୍ ଆଦିର ହ୍ୟାଣ୍ଡେଲ୍ ଇତ୍ୟାଦି ପ୍ରସ୍ତୁତ କରିବାରେ ବ୍ୟବହାର କରିଥାଉ। ଫର୍ମିକାରୁ ସାନମାଇକା ପ୍ରସ୍ତୁତ କରାଯାଇଥାଏ। ତେଣୁ ସାନମାଇକା ଏହି ଶ୍ରେଣୀଭୁକ୍ତ ପ୍ଲାଷ୍ଟିକ୍ସ। କାଠ ତିଆରି ଜିନିଷ ଯଥା ଟେବୁଲ, ଚୌକି, ଡେସ୍କ ଆଦିର ଉପରେ ଏହାର ଆବରଣ ଦିଆଯାଉଛି। ଘରର କବାଟ, ଛରକା, କାନ୍ଥରେ ମଧ୍ୟ ଏହାର ଆବରଣ ଦିଆଯାଏ। ରେଳ ବଗି ଓ ବସ୍ର ଭିତର ପଟର ଆବରଣ ରୂପେ ଏହା ବ୍ୟବହୃତ କରାଯାଉଛି। ମେଲାମାଇନ୍ରୁ ଆମେ ଅତ୍ୟାଧୁନିକ ବାସନକୁସନ, କପ୍, ପ୍ଲେଟ୍, ଚଟାଣ ଓ କାନ୍ଥରେ ବ୍ୟବହୃତ ଟାଇଲ୍, ଅଗ୍ନି ନିରୋଧକ କପଡ଼ା ଆଦି ପ୍ରସ୍ତୁତ କରାଯାଉଛି। ନିଆଁ ଲିଭାଳିମାନେ ପିନ୍ଧୁଥିବା ପୋଷାକରେ ଏହାର ଆବରଣ ଦିଆଯାଇଥାଏ, ଯାହାଫଳରେ ନିଆଁ ଧରେ ନାହିଁ। ଏହିପରି ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଗୁଡ଼ିକ ପ୍ଲାଷ୍ଟିକ୍ରୁ ପ୍ରସ୍ତୁତ କରାଯାଉଛି। ତେବେ ଶ୍ରୋତା ବନ୍ଧୁ, ଆମର ଦୈନନ୍ଦିନ ଜୀବନରେ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ପ୍ଲାଷ୍ଟିକ୍ ଜିନିଷ ବ୍ୟବହାର କରିଥାଉ। ଏହି ଆଧୁନିକ ଯୁଗରେ ପ୍ଲାଷ୍ଟିକ୍ସ ବିନା ଚଳିବା ଅସମ୍ଭବ ମନେ ହୁଏ। କୃଷି ବିଜ୍ଞାନ, ସ୍ୱାସ୍ଥ୍ୟ ବିଜ୍ଞାନ, ମହାକାଶ ବିଜ୍ଞାନ, ଭୂବିଜ୍ଞାନ ଏବଂ ସମୁଦ୍ର ବିଜ୍ଞାନ ଆଦି ପ୍ରତ୍ୟେକ କ୍ଷେତ୍ରରେ ପ୍ଲାଷ୍ଟିକ୍ସର ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି। କିନ୍ତୁ ଶ୍ରୋତାବନ୍ଧୁ, ପ୍ରାୟ ସବୁ ପ୍ରକାର ପ୍ଲାଷ୍ଟିକ୍ସ ଜୈବ ଅବକ୍ଷୟ ଅଯୋଗ୍ୟ ପଦାର୍ଥ ଅଟେ।
ଅଦରକାରୀ ପ୍ଲାଷ୍ଟିକ୍ସ ଜିନିଷଗୁଡ଼ିକୁ ମାଟିରେ ପୋତିବା, ଏଣେତେଣେ ଫୋପାଡ଼ିବା, ଜଳରେ ପକାଇବା ଏବଂ ନିଆଁରେ ପୋଡ଼ିବା ପରିବେଶ ପାଇଁ କ୍ଷତିକାରକ। ଏଥିମଧ୍ୟରୁ ଅଧିକାଂଶ ପ୍ଲାଷ୍ଟିକ୍ ପଦାର୍ଥକୁ ମାଟିରେ ଥିବା ବ୍ୟାକ୍ଟେରିଆ ନଷ୍ଟ କରିପାରନ୍ତି ନାହିଁ, ତେଣୁ ସେହି ଶ୍ରେଣୀର ପ୍ଲାଷ୍ଟିକ୍ସଗୁଡ଼ିକୁ ଜୈବ ଅବକ୍ଷୟ ଅଯୋଗ୍ୟ ପ୍ଲାଷ୍ଟିକ୍ସ କୁହାଯାଏ। ଏହି ପ୍ଲାଷ୍ଟିକ୍ସ

ଅନୁଷ୍ଠିତ ବୈଠକରେ କ୍ଷତିପୂରଣ ଏବଂ ସ୍ଥାନୀୟ ନିଯୁକ୍ତି ପାଇଁ ଗଠିତ ହେଲା ସବ୍ କମିଟି। ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି କଟକ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି ଏବଂ ରାଜ୍ୟର 20 ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଶୀ କୀର୍ତ୍ତନ। ପରିବେଷଣ କରୁଛନ୍ତି ଅର୍ଜୁନ ପରିଡ଼ା ଏବଂ ସାଥୀମାନେ।

ତାଙ୍କ ଘର ହେଲା ପଣ୍ଡିତେ ଦାକ୍ଷିଣାନ୍ତ, ନାମ ହେଲା ବିଷ୍ଣୁଦାସ। ଅପୁତ୍ରିକ ଜୀବନରୁ ମୁକ୍ତି ହେବା ପାଇଁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପୁଅ ବା ଝିଅ ମାଗନ୍ତି। କାହିଁକି ଆଜ୍ଞା? ଭଗବତ

ଆଜ୍ଞା ପଦ୍ମାବତୀ କିଅଁ ନାମ କଣ ଉତ୍ସବ ପାଳନ ପାଇଁ ଆଜ୍ଞା ବିପ୍ର ଜ୍ୟୋତିଷ ମାନଙ୍କୁ ଡକାଇ ଆଣିଲେ ଆଜ୍ଞା ନାମ ହେଲା ଆଜ୍ଞା ପଦ୍ମାବତୀ ଏଇଠି ଆଜ୍ଞା ହେଲା କଣ।

ପଣ୍ଡିତେ ନାମକରଣ ଉତ୍ସବ ପାଳନ କରି ଜେଜାପୁରକୁ ସମସ୍ତେ ଭୋଜିଭାତ ଖାଇ ଚାଲିଗଲେ। ହେଲେ ବ୍ରାହ୍ମଣ ବିଷ୍ଣୁ ଦାସ ମନ ଦୁଃଖରେ ବସିଛନ୍ତି। ବ୍ରାହ୍ମଣୀ ପଚାରିଲେ, ସ୍ୱାମୀ ତୁମର ମନ ଦୁଃଖ କାହିଁକି? ଏଇଠି ବ୍ରାହ୍ମଣ କହିଲେ,

ଭଗତର ନାଥ ଜଗନ୍ନାଥଙ୍କ ନିକଟରେ ମୁଁ ତ୍ରିବାର ସତ୍ୟ କରି ଆସିଛି। ମୋ ପୁଅ ଝିଅ ଯାହା ହେଲେ ମୁଁ ନେଇ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଅର୍ପଣ କରିବି। ବ୍ରାହ୍ମଣୀ ଏଇଟା କହିଲେ ଆମର ବଡ ସୌଭାଗ୍ୟର କଥା, ତେଣୁକରି ଆମେ ନେଇକି ଯିବା, ପୁଅ ଝିଅକୁ ନେଇ ଛାଡି ଦେଇ ଆସିବା। ସେଇ ସମୟରେ ହେଲା କଣ ଆଜ୍ଞା, ଏମିତି ନଅ ମାସ ନଅ ବର୍ଷ ଆଜ୍ଞା ଦଶ ବର୍ଷ ପ୍ରାପ୍ତ ହୋଇଯାଇଛି ଆଜ୍ଞା ପଦ୍ମାବତୀକୁ। ହେଲା କଣ ପଦ୍ମାବତୀ ପଚାରିଲେ, କହିଲେ ମା ଆପଣ କେଉଁ କଥାବାର୍ତ୍ତା ପିତା ପୁଅ ଦୁଇ ଜଣ ଯାକ କଥୋପକଥନ ହେଉଥିଲେ ଏଇଠି ଆଜ୍ଞା କହିଛନ୍ତି। ମା କହିଲେ ପଦ୍ମାବତୀ ତୁମ ପିତା ନେଇ ଜଗତନାଥ ଜଗନ୍ନାଥଙ୍କ ନିକଟରେ ଛାଡି ଦେଇ ଆସିବେ, ସେଥିପାଇଁ ପଦ୍ମାବତୀ କହିଲେ ଏଇଟା ମୋର ବଡ ସୌଭାଗ୍ୟର କଥା, ମୁଁ ଯାଇ ଜଗନ୍ନାଥଙ୍କ ସେବାରେ ନିଯୁକ୍ତି ହେବି। ଏଇଠି ଆଜ୍ଞା ହେଲା କଣ, ପଦ୍ମାବତୀଙ୍କୁ ସଙ୍ଗରେ ଧରି ଚାଲି ଯାଇଛନ୍ତି ପଣ୍ଡିତ ପୁରୁଷୋତ୍ତମ ଦେବ ନିକଟକୁ। କ୍ଷେତ୍ରରେ ଯାଇ ପହଞ୍ଚି ଯାଇଛନ୍ତି ଆଜ୍ଞା ଚନ୍ଦନଗରି ପାଖରେ ପହଞ୍ଚି ଡାକିଲେ ଜଗତନାଥ ଜଗନ୍ନାଥଙ୍କୁ ବ୍ରାହ୍ମଣ ବିଷ୍ଣୁ ଦାସ ଚନ୍ଦନ।